ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଅରବିନ୍ଦ ମୁଦୁଲି ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଣ୍ଠରେ ତାଙ୍କର ରଘୁନାଥ ରାଉତଙ୍କର ଏହି ରଚନା।

0: ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ମାଳବିକା ରାୟ।

ଯିଏ ପବିତ୍ର କାଷାୟ ବସ୍ତ୍ର ପରିଧାନ କରନ୍ତି ଅଥଚ ନିଜର ଅପବିତ୍ରତା ତଥାପି ପରିହାର କରିନଥାନ୍ତି ସେ ଅସଂଯମୀ ଅସତ୍ୟାଶ୍ରୟୀ। ସେ ବ୍ୟକ୍ତି ପବିତ୍ର ଗୈରିକ ବସନର ଅନୁପଯୁକ୍ତ। ଏହା ଥିଲା ଗୌତମ ବୁଦ୍ଧଙ୍କର ଯମକ ବଗ୍ଗର ନବମ ଭାଷ୍ୟ। କାଷାୟ ବସ୍ତ୍ରର ସରଳ ଅର୍ଥ ବୌଦ୍ଧ ସନ୍ନ୍ୟାସୀମାନଙ୍କର ପରିଚ୍ଛଦ, କିନ୍ତୁ ଧର୍ମପଦ ଯଥାର୍ଥରେ ଏପରି ଅର୍ଥରେ ଏହାକୁ ଗ୍ରହଣ କରୁନାହାନ୍ତି। କାରଣ କାଷାୟ ବସ୍ତ୍ର ପରିଧାନ କରୁଥିବା ଲୋକଙ୍କର ତ ଅଭାବ ନାହିଁ, ଏବଂ ସେମାନେ ନିଜର ମଳିନତାରୁ ମଧ୍ୟ ଶୁଦ୍ଧ ହୋଇନଥାନ୍ତି। କାଷାୟ ବସ୍ତ୍ର ଆଧ୍ୟାତ୍ମିକ ଜୀବନ ପ୍ରତି ସମର୍ପିତ ଜୀବନର ପ୍ରତୀକ ରୂପେ ଧରାଯାଏ। ଅର୍ଥାତ୍ ଯିଏ ଅନ୍ୟ ସବୁ ବାହ୍ୟ ବିଷୟ ଆସକ୍ତି ତ୍ୟାଗ କରି କେବଳ ଆଧ୍ୟାତ୍ମିକ ଜୀବନରେ ଐକାନ୍ତିକ ଅଭିନିବେଶ ରଖିଥାନ୍ତି। ବୌଦ୍ଧ ମତରେ ଅଶୁଦ୍ଧି ଅର୍ଥ ପ୍ରଧାନତଃ ଅହଙ୍କାର ଓ ଅବିଦ୍ୟା। ଅବିଦ୍ୟାର ଅର୍ଥ ବହିର୍ଜଗତ ବିଷୟରେ ଅଜ୍ଞାନତା ନୁହେଁ, ପ୍ରାକୃତିକ ନିୟମାବଳୀର ଅଜ୍ଞାନତା ନୁହେଁ, ଶିକ୍ଷାୟତନରେ ଶିକ୍ଷା କରୁଥିବା ବିଷୟର ଅଜ୍ଞାନତା ମଧ୍ୟ ନୁହେଁ। ଏହା ହେଲା ଜଗତରେ ବସ୍ତୁମାନଙ୍କ ଭିତରେ ବିରାଜିତ ଗଭୀର ସତ୍ୟ, ସ୍ୱଧର୍ମ, ଧର୍ମ ବିଷୟରେ ଅଜ୍ଞାନତା। ଅର୍ଥାତ୍ ସାରା ସଂସାର ଯାହା ଉପରକୁ ଯେପରି ଦିଶେ ତା କେବଳ ସେପରି ନୁହେଁ, ତା ମଧ୍ୟରେ ପ୍ରଚ୍ଛନ୍ନ ରହିଛି ଏକ ଗଭୀର ସତ୍ୟ। ଅନ୍ୟ ଏକ ଅର୍ଥ ତାହା ହେଲା ସେ ବସ୍ତୁର ସ୍ୱଧର୍ମ, ତାହାକୁ ଜାଣିବା ହିଁ ବିଦ୍ୟା, ନ ଜାଣିବା ହିଁ ଅବିଦ୍ୟା। ଅବିଦ୍ୟାର ଅର୍ଥ ସଂସାର ସକଳ ବସ୍ତୁ ଅନ୍ତରାଳରେ ରହିଥିବା ସତ୍ୟ ଦେଖିପାରୁନଥିବାର ଭ୍ରାନ୍ତି। କିନ୍ତୁ ତାଠାରୁ ମଧ୍ୟ ଆହୁରି ଗଭୀର ସୂକ୍ଷ୍ମ ଅବସ୍ଥାରେ ଯେଉଁ ଚିନ୍ମୟ ସତ୍ତା ରହିଛନ୍ତି ଏବଂ ଜାଗତିକ କାର୍ଯ୍ୟକାରିଣୀ ଶକ୍ତି ରହିଛି ସଂସାର ପଛପଟେ, ତାହା କେବଳ ଏକାଗ୍ରତା ଓ ଧ୍ୟାନ ମଧ୍ୟରେ ଜାଣିହୁଏ, ଯାହା ଜାଣିଥିଲେ ଋଷି ସମ୍ପ୍ରଦାୟ। ଆମ ଜୀବନରେ ମଧ୍ୟ ଆମେ ସାଧାରଣ ଘଟଣାବଳୀ ଯାହା କିଛି ସୁଖ ଦୁଃଖ ଜୟ ପରାଜୟ ଅଶ୍ରୁ ହସ ଘଟଣା ଦୁର୍ଘଟଣା ମଧ୍ୟରେ ପ୍ରଚ୍ଛନ୍ନ ଥିବା ଆମର ହିତ ବା ଅହିତ ଆମେ ଦେଖିପାରୁନାହିଁ। ସୃଷ୍ଟିର କ୍ରିୟାତ୍ମିକା ଶକ୍ତି ପ୍ରତି ମଣିଷର ଜୀବନ ଭାଗ୍ୟ କିଭଳି ତିଳ ତିଳ କରି ଗଡ଼ି ଚାଲିଥାଏ, ଆମ ଅନ୍ତରାତ୍ମା ଆବଶ୍ୟକ ଅଗ୍ରଗତି ପାଇଁ ସେ ରହସ୍ୟ ବୁଝିପାରିବାର ବିଦ୍ୟା କୌଣସି ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ନାହିଁ। କିନ୍ତୁ ସେହି ଭ୍ରାନ୍ତିର ଅବସାନରେ ଜୀବନର ସକଳ ସମସ୍ୟାର ସମାଧାନ ହୁଏ। ଧର୍ମପଦ ଯେଉଁ ବିଷୟକୁ ତୀବ୍ର ସମାଲୋଚନା କରିଛନ୍ତି ତାହା ହେଲା କପଟତା, ଅର୍ଥାତ୍ ଆଧ୍ୟାତ୍ମିକ ଜୀବନର ଛଳନା କରିବା ଏବଂ ତାହା ଯାପନ ନ କରିବା, ସତ୍ୟର ଅନୁସନ୍ଧାନର

0: ଛଳନା କରିବା ଏବଂ ତାହା ନ କରିବା, କେବଳ ଉପର ଠାଉରିଆ ଭାବେ ଆଧ୍ୟାତ୍ମିକ ଜୀବନରେ ଆତ୍ମନିବେଦନ ପ୍ରକାଶ କରି, ଯେପରିକି କାଷାୟ ବସ୍ତ୍ର ପରିଧାନ କରିବା ବା ଧର୍ମ, ଜପମାଳା, ତିଳକ, ନାମାବଳୀ, ନାନା ବାହ୍ୟ ଚିହ୍ନ ସବୁ, କିନ୍ତୁ ଅନ୍ତର ଭିତରେ କେବଳ ନିଜ ବିଷୟ, ସ୍ୱାର୍ଥ ଚିନ୍ତା, ଅଭିଳାଷ ପୂରଣ ଏ ଦିଗରେ ବ୍ୟସ୍ତ ରହିବା, ଏହାକୁ କହିଛନ୍ତି କପଟତା। ଧର୍ମପଦ ଆତ୍ମସଂଯମ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଅନ୍ତି, କାରଣ ବୌଦ୍ଧମାନଙ୍କ ଶିକ୍ଷାରେ ସକଳ ବିଷୟରେ ଅମିତାଚାର ହିଁ ମନ୍ଦ। ବୁଦ୍ଧ ସର୍ବଦା ମଧ୍ୟପଥକୁ ଗୁରୁତ୍ୱ ଦେଇଛନ୍ତି। ଜୀବନର କୌଣସି ଚଳଣିରେ, ଆହାର ନିଦ୍ରାଠାରୁ ଆରମ୍ଭ କରି ସର୍ବସ୍ତରରେ ଆତିଶଯ୍ୟ ବା ଅତିରଞ୍ଜନକୁ ପରିହାର କରିବାକୁ କୁହନ୍ତି। ସବୁକିଛି ଯଥୋଚିତ ମାତ୍ରା, ପରିମିତି, ସମତା, ସଂଯମ ଓ ସାମ୍ୟ ଭାବର ନିଦର୍ଶନ। ତାଙ୍କ ଦୃଷ୍ଟିରେ ପବିତ୍ରତାର ଅର୍ଥ ଅବିଦ୍ୟାର ଅଭାବ। ଯେତେବେଳେ ଜଣେ ଆନ୍ତରିକ ଭାବରେ ସତ୍ୟକୁ ଜାଣିବାକୁ ଚାହିଁବ, ସେ ନିଶ୍ଚୟ ତାହା ଜାଣିପାରିବ, କାରଣ ବ୍ୟକ୍ତି ମଧ୍ୟରେ ଏପରି କିଛି ଅଛି ଯାହା ସଦା ବିଦ୍ୟମାନ, ଯାହା ତୁମକୁ ମିଥ୍ୟା ଦେଖାଇଦିଏ, ସତ୍ୟକୁ ସ୍ୱୀକାର କରିବାକୁ ସାହାଯ୍ୟ କରେ। କିନ୍ତୁ ତୁମେ ଯଦି ମନୋଯୋଗ ସହକାରେ ପର୍ଯ୍ୟବେକ୍ଷଣ କର, ତୁମେ ଜାଣିପାରିବ ଯେ ଯେହେତୁ ତୁମେ ମିଥ୍ୟାକୁ ପସନ୍ଦ କର, ସେହି ହେତୁ ତୁମେ ସତ୍ୟକୁ ଜାଣିପାର ନାହିଁ। ଆନ୍ତରିକତା ଥିଲେ ତୁମେ ଜାଣିପାରିବ ଯେ ସହାୟତା, ପରିଚାଳନା ଏବଂ କୃପା ସର୍ବଦା ରହିଛି ତୁମ ପାଇଁ, ତୁମ ପ୍ରଶ୍ନର ସମାଧାନ ପାଇଁ। ତୁମେ ଅଧିକ ସମୟ ଭ୍ରମରେ ପଡ଼ିବ ନାହିଁ। ସତ୍ତାର କୌଣସି ଅଂଶରେ ଏପରି କିଛି ଅଛି ଯାହା ଆତ୍ମପ୍ରବଞ୍ଚନାକୁ ପସନ୍ଦ କରେ, ନଚେତ୍ ଆମକୁ ପଥ ଦେଖାଇବା ପାଇଁ ଆଲୋକ ତ ଆମ ଭିତରେ ସର୍ବଦା ପ୍ରସ୍ତୁତ, କିନ୍ତୁ ତାକୁ ନ ଦେଖି ଯଦି ଆମେ ଆଖି ପୂଜିଦେବା, ତାହା ହିଁ କପଟାଚାରିତ ଏବଂ ଅନାନ୍ତରିକତା। ଆମକୁ ସେଇ ଭ୍ରାନ୍ତିରୁ ମୁକ୍ତ ରହିବାକୁ ହିଁ ପଡ଼ିବ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ମାଳବିକା ରାୟ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 65ତମ ଭାଗ।

0: ଭାଗବତରେ ଶୁକଦେବ ଜୀବର ବ୍ରହ୍ମ ରୂପରେ ସ୍ଥିତିକୁ ମୁକ୍ତିଲାଭ ବୋଲି କହିଛନ୍ତି। ମାୟାବନ୍ଧନରୁ ନିଷ୍କୃତି ପାଇଲେ ଜୀବର ମୁକ୍ତିଲାଭ ହୁଏ। ଭଗବାନ ହେଉଛନ୍ତି ସବୁରି ଆଶ୍ରୟସ୍ଥଳ, ତାଙ୍କର ସ୍ଥିତି ନିତ୍ୟ, ସେ ନିଜ ପ୍ରତିଷ୍ଠାରେ ପ୍ରତିଷ୍ଠିତ। ଏଇଠି ଶେଷ ହେଲା ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।
1: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 65ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 338, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ

0: ଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ ଏକ କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଏଥିରେ 6 ବିଭାଗର 8 ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ରେ ଭିଭିଜି ରାମଜୀ ଯୋଜନାକୁ ଅନୁମୋଦନ ମିଳିବା ସହ ରାଜ୍ୟରେ ଏହାକୁ ଆସନ୍ତା 1 କାର୍ଯ୍ୟକାରୀ ପାଇଁ ନିଷ୍ପଭି ନିଆଯାଇଛି। ସେହିଭଳି ବନ୍ଦ ଥିବା ସମବାୟ ସୂତାକଳ କଳତନ୍ତ ୟୁନିଟ୍ଗୁଡ଼ିକର ବକେୟା ଦେୟ ପାଇଁ ମଞ୍ଜୁରୀ ମିଳିଛି। ସମ୍ପତ୍ତି ତାଲିକା ଦେବାରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିଲାଗି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ 1969 ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଇଂରାଜୀ ବନାନର ସଂଶୋଧନ ଓ ପ୍ରକୃତ ଓଡ଼ିଆ ନାମର ପୁନରୁଦ୍ଧାର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସହରୀ ଯୋଜନାରେ ଭୂତଳ ସ୍ୱରେଜ ଯୋଜନା ପାଇଁ 175 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ନିଃଶୁଳ୍କ ଆଉ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ରାଜ୍ୟର ପ୍ରତ୍ୟେକ ପରିବାରର ଭାତ ଥାଳିକୁ ସୁରକ୍ଷିତ କରିବାକୁ ଏକ ଐତିହାସିକ ସଂକଳ୍ପ। ରାଜ୍ୟର ହିତାଧିକାରୀମାନେ ବର୍ତ୍ତମାନ 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ 10 କିଲୋଗ୍ରାମ ଲେଖାଏଁ ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର 3,28,52,000 ହିତାଧିକାରୀ ଉପକୃତ ହେବେ। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଗଣଯୋଗ ଅଭିଯାନର ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତାକାଲି ସକାଳ 6:15-7:45 ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲାଇନ୍ ଯୋଗ ଅଧିବେଶନର ଆୟୋଜନ କରାଯାଉଛି। ଅଧିବେଶନରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଗିନିଜ୍ ୱାର୍ଲଡ ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀ ନାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କ ପାଇଁ ପ୍ରାକ୍ ରେରା ପ୍ରକଳ୍ପଗୁଡ଼ିକ ଲାଗି ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ ହୋଇଛି। ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନୁସାରେ 5 ଅକ୍ଟୋବର 2016 ରିଏଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଅଧିନିୟମ ରେରା ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ। ଭୁବନେଶ୍ୱର ଜୟଦେବ ଭବନଠାରେ ଆସନ୍ତା

0: ଅତି ବାଇଗଣି ରଶ୍ମି ପ୍ରଭାବରୁ ଚର୍ମକୁ ରକ୍ଷା କରିବା ପାଇଁ ଖରାକୁ ବାହାରିବା ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରିବା ଓ ସମ୍ପୂର୍ଣ୍ଣ ଶରୀର ଘୋଡ଼ାଇ ହେବା ଭଳି ପୋଷାକ ପରିଧାନ କରିବା ଉଚିତ। ଏହି ଦିବସ ପାଳନ ଅବସରରେ ଆଲବିନିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଲବିନିଜିମ୍ ବିଷୟଟିକୁ ସାମଗ୍ରିକ ଭାବରେ ଗ୍ରହଣ କରିବା ହିଁ ବଳ। ଆଲବିନିଜିମ୍ ଏକ ଜନ୍ମଗତ ରୋଗ, ଏହା ସଂକ୍ରାମକ ବା ଡିଆଁ ରୋଗ ନୁହେଁ। ତେଣୁ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଙ୍ଗେ ମିଳାମିଶା କଲେ ଏ ରୋଗ ହେବାର ସମ୍ଭାବନା ନଥାଏ। ଆସନ୍ତୁ ଏହି ରୋଗ ବିଷୟରେ ଆମେ ସଚେତନ ହେବା ଓ ଏହି ରୋଗ ସମ୍ପର୍କରେ ଆମ ମନରେ ଥିବା ଭୁଲ ଧାରଣାକୁ ଦୂରେଇ ଦେବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନ୍ତର୍ଜାତୀୟ ଆଲବିନିଜିମ୍ ସଚେତନତା ଦିବସ। ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ। ଏହି ପାସିଂ ଆଉଟ୍ ପ୍ୟାରେଡ୍ ଇତିହାସ ସୃଷ୍ଟି କରିବ, କାରଣ ପ୍ରଥମ ଥର ପାଇଁ ମହିଳା କ୍ୟାଡେଟ୍ମାନେ ଏହି ପ୍ୟାରେଡ୍ରେ ପୁରୁଷଙ୍କ ସହ ମାର୍ଚ୍ଚ କରିବେ। ସମାରୋହରେ 500 ଅଧିକ ମହିଳା ପୁରୁଷ ପ୍ରଶିକ୍ଷାର୍ଥୀ ଭାରତୀୟ ସେନାରେ ଅଧିକାରୀ ଭାବେ ଯୋଗଦେବେ। ସୂଚନାଯୋଗ୍ୟ, ଭାରତୀୟ ସାମରିକ ପ୍ରତିଷ୍ଠାନରେ ପାସିଂ ଆଉଟ୍ ପ୍ୟାରେଡ୍କୁ ସେନାରେ ଯୁବ ଅଧିକାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟର ପ୍ରାରମ୍ଭ ସମୟକୁ ଦର୍ଶାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ। 1993 ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ପେଲେଗ୍ରିନିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024 ଦ୍ୱିପାକ୍ଷିକ ବାଣିଜ୍ୟ 1 ବିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ଆମେରିକା ନୌସେନା ଆକ୍ରମଣରେ ମଧ୍ୟପ୍ରାଚ୍ୟରେ 3 ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ ଭାରତ କଡ଼ା ଆପତ୍ତି ପ୍ରଦର୍ଶନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ସହ ଭାରତର ଆଭିମୁଖ୍ୟ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କରିବା ଆଦୌ ନ୍ୟାୟସଙ୍ଗତ ନୁହେଁ। ଓମାନ ଉପକୂଳରେ ଆମେରିକା ନୌସେନାର ଆକ୍ରମଣରେ କାର୍ଯ୍ୟରତ 3 ଭାରତୀୟ ନାବିକଙ୍କ ମୃତ୍ୟୁ ଖବର ମିଳିବା ପରେ ଭାରତ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ ଆକ୍ରମଣ କରାଯାଇଥିବା ଜାହାଜରେ 24 ଭାରତୀୟ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ 21 ଜଣଙ୍କୁ ସୁରକ୍ଷିତ

ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କୁ ଏ ସମ୍ପର୍କରେ ଭାରତର ଆଭିମୁଖ୍ୟ ନେଇ ସ୍ୱଷ୍ଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ କୂଟନୀତି ମାଧ୍ୟମରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଚଳିତ ମାସରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ନିମନ୍ତେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜାତୀୟ ପରୀକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଅଭିଷେକ ସିଂ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ କ୍ୟାବିନେଟ୍ ସଚିବ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ୍ ଢଙ୍ଗରେ ପରୀକ୍ଷା

ମଧ୍ୟରେ ସମନ୍ୱୟ ରକ୍ଷା କରି ସଠିକ୍ ଢଙ୍ଗରେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ସୋମନାଥନ କହିଛନ୍ତି, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟରେ ସୁସମନ୍ୱୟ ରକ୍ଷା କରାଯାଇ ଯେଭଳି ନିଟ୍ ପୁନଃ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରାଯାଇପାରିବ ତାହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି, କୌଣସି ପ୍ରକାରେ ଏହି ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ଲାଗି ଉଦ୍ୟମ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ଚଳିତ ମାସରେ ଡକ୍ଟର ସୋମନାଥନ କେନ୍ଦ୍ର ସରକାର ଏବଂ ଏହି ପରୀକ୍ଷା ସହିତ ଜଡ଼ିତ ବିଭିନ୍ନ ସଂସ୍ଥାର ସଚିବମାନଙ୍କ ସହ ବୈଠକ କରିସାରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଟ୍ ପୁନଃ ପରୀକ୍ଷାରେ ପାରଦର୍ଶିତା ଅବଲମ୍ବନ ନେଇ ବିଭିନ୍ନ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ, ପ୍ରସ୍ତୁତି ଓ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି। ଚଳିତ ମାସ 21 ତାରିଖରେ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ରେଳବାଇ ଚୟନ ବୋର୍ଡର ଚୟନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ବୈଷ୍ଣବ ପରୀକ୍ଷାରେ ସ୍ୱଚ୍ଛ, ସଠିକ୍ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ବୈଷ୍ଣବ ବିଭାଗୀୟ ପରୀକ୍ଷାଗୁଡ଼ିକୁ କମ୍ପ୍ୟୁଟର ଆଧାରିତ କରିବା ଏବଂ ଆଗାମୀ ଦିନରେ ପରୀକ୍ଷା ପ୍ରକ୍ରିୟାକୁ ପ୍ରଭାବଶାଳୀ ଢଙ୍ଗରେ କରିବା ନିମନ୍ତେ ଅଧିକରୁ ଅଧିକ ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକ କାଳରେ ଶ୍ରୀ ବୈଷ୍ଣବ ବାର୍ଷିକ ଚୟନ କ୍ୟାଲେଣ୍ଡର ଏବଂ ଖାଲି ପଡ଼ୁଥିବା ପଦବୀ ସଂଖ୍ୟା ନେଇ ତ୍ରୈମାସିକ ବିଜ୍ଞପ୍ତିରୁ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପାଇପାରୁଛନ୍ତି ବୋଲି କହିଛନ୍ତି। ଏ କ୍ଷେତ୍ରରେ କ୍ରମାଗତ ଭାବେ ବିକାଶ ପ୍ରକ୍ରିୟାକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ଶ୍ରୀ ବୈଷ୍ଣବ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି, ମିଥ୍ୟା ସୂଚନାକୁ ପ୍ରତିହତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 47,000 ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ସେହି ସମୟ ମଧ୍ୟରେ 43,000 ଅଧିକ ଛାତ୍ରଛାତ୍ରୀ ଭାରତୀୟ ରେଳବାଇରେ ନିଯୁକ୍ତି ପାଇଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଅଭୂତପୂର୍ବ ପ୍ରଦର୍ଶନୀ ଦେଶର ପ୍ରତିରକ୍ଷା ଗବେଷଣା ଓ ବିକାଶ ଇକୋସିଷ୍ଟମର ଦୃଢ଼ତାକୁ ପ୍ରମାଣିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ହାଇଦ୍ରାବାଦରେ ଡକ୍ଟର APJ ଅବଦୁଲ କଲାମ କ୍ଷେପଣାସ୍ତ୍ର କୋଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବୋରେଟୋରୀ DRDL ସହଯୋଗରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ପନ୍ନ କୋଠାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି, DRDO ଦ୍ୱାରା ବିକଶିତ ଆକାଶ ଏବଂ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱ ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମରେ ପ୍ରତିଯୋଗିତା ଲାଗି ଭାରତର ସାମର୍ଥ୍ୟ ରହିଛି। ଶ୍ରୀ ସିଂ ଏହି ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ଲାଗି ଶାନ୍ତି ଓ ଆତ୍ମନିର୍ଭରଶୀଳତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଅପରେସନ୍ ସିନ୍ଦୁର ସମୟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦକ୍ଷ ଭାବେ ପ୍ରଦର୍ଶନ ପୂର୍ବକ ଶତ୍ରୁପକ୍ଷର ସଫଳ ମୁକାବିଲା କରିଥିଲା। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ସାରା ବିଶ୍ୱରେ ଦେଶର ପାରମ୍ପରିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିଛି। ବିଭିନ୍ନ ପଦକ୍ଷେପ ଜରିଆରେ ସରକାର ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ପାଇଁ ସୁଯୋଗ ଉନ୍ମୁକ୍ତ କରିଛନ୍ତି। କାଶୀ ବିଶ୍ୱନାଥ କରିଡର, ମହାକାଳ ଲୋକ ପ୍ରକଳ୍ପ, ମା କାମାକ୍ଷା ମନ୍ଦିରର ପୁନଃ ବିକାଶ, ଜୁନା ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଓ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁବିଧ ପଦକ୍ଷେପ ଜରିଆରେ ମୋଦି ସରକାର ଦେଶରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସଂଗ୍ରହାଳୟ ଅନୁଦାନ ଯୋଜନାରେ ଦେଶର ସାଂସ୍କୃତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ

0: 21 ନୂଆ ସଂଗ୍ରହାଳୟ ଖୋଲାଯିବା ସହ ପୂର୍ବରୁ ଥିବା 23 ସଂଗ୍ରହାଳୟର ନବୀକରଣ କରାଯାଇଛି। ଦେଶରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାରୀ ଯୋଜନାଗୁଡ଼ିକ ସହାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିଛି। ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ବିହାର, କେରଳମ୍, ମାହେ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ର ଦଶମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଏଜ୍ବାଷ୍ଟନ୍ରେ ଆୟୋଜକ ଇଂଲଣ୍ଡ 87 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ ଗୋଟିଏ ୱିକେଟ୍ ହରାଇ 219 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ସମାନ ସଂଖ୍ୟକ ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ପ୍ରତିଷ୍ଠାନରେ ଆଜି ପାସିଂ ଆଉଟ୍ ପ୍ୟାରେଡ୍ ନିରୀକ୍ଷଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ ଦୁଇଦିନିଆ ସ୍ଲୋଭାକ୍ ଗଣରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଆମେରିକା ନୌସେନା ଆକ୍ରମଣରେ 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣାରେ କଡ଼ା ଆପତ୍ତି ପ୍ରଦର୍ଶନ କଲା ଭାରତ। ନିଟ୍ ପୁନଃ ପରୀକ୍ଷା ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ ଡକ୍ଟର ଟିଭି ସୋମନାଥନ। ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଭାଗର ସୂଚନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା, ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳିଆଖଳା କାର୍ଯ୍ୟକ୍ରମ।

0: ᱟᱹᱠᱷᱤᱨ ᱵᱮᱲᱟ ᱱᱚᱣᱟ ᱜᱟᱭᱟᱱ ᱯᱮ ᱟᱸᱡᱚᱢ ᱠᱮᱫᱟ, ᱚᱞ ᱟᱠᱟᱫᱟᱭ ᱦᱚᱨᱮ ᱠᱨᱤᱥᱱᱚ ᱢᱩᱨᱢᱩ, ᱱᱚᱣᱟ ᱨᱮᱠᱚ ᱥᱮᱞᱮᱫ ᱞᱮᱱᱟ ᱥᱚᱱᱚᱛ ᱡᱚᱢᱟᱫᱟᱨ ᱠᱤᱥᱠᱩ, ᱥᱚᱱᱚᱛ ᱜᱚᱲᱚᱢᱛᱮ ᱥᱟᱜᱚᱨ ᱢᱩᱨᱢᱩ, ᱪᱚᱭᱚᱱ ᱱᱚᱵᱤᱱ ᱴᱩᱰᱩ, ᱱᱤᱨᱟᱹ ᱮᱸᱜᱟᱛ ᱡᱚᱵᱟᱨᱟᱱᱤ ᱢᱩᱨᱢᱩ, ᱱᱤᱨᱟᱹ ᱟᱯᱟᱛ ᱠᱚᱸᱫᱟ ᱥᱟᱦᱮᱵᱽᱨᱟᱢ ᱴᱩᱰᱩ, ᱟᱨ ᱱᱤᱨᱟᱹ ᱨᱮᱫᱚ ᱥᱮᱞᱮᱫ ᱞᱮᱱᱟ ᱥᱩᱥᱤᱞᱟ ᱴᱩᱰᱩ, ᱜᱟᱭᱟᱱ ᱟᱹᱨᱩ ᱫᱚ ᱨᱟᱵᱚᱱ ᱵᱟᱥᱠᱮ, ᱟᱹᱠᱷᱤᱨ ᱵᱮᱲᱟ ᱜᱟᱭᱟᱱ ᱫᱚᱭ ᱥᱟᱯᱲᱟᱣ ᱟᱠᱟᱫᱟ ᱯᱚᱨᱤᱢᱚᱞ ᱦᱮᱢᱵᱨᱚᱢ। ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ।
1: ᱥᱟᱱᱛᱟᱲᱤ ᱟᱠᱷᱲᱟ ᱥᱮᱥᱮᱞᱟ ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, କଣ୍ଠ ଦେଇଛନ୍ତି ସାଗରିକ ମହାନ୍ତି, ମନୋଜ ପଟ୍ଟନାୟକଙ୍କ ରଚନା। ମେଘରେ ମେଘ ଆସିବୁ ବୋଲି ରହିଛି ତୋତେ ଅନେଇ, ଆଖିରେ ଆଖିରେ ନିଦକୁ ହଜେଇ, ଖୋଜୁଛି ଆଜି ମୁଁ ପୋଲକ ଭିଜେଇ। କଣ୍ଠ ସାଗରିକ ମହାନ୍ତି।

0: ବାରିପଦା
1: ତାହେଲେ ଯିବା ନା କି କହୁଛ?
0: ଚାଲ
2: ଭାରତୀୟ ଧର୍ମ ଭାବନା ବଳିଷ୍ଠ ପୁରାତନ ସଂସ୍କୃତି ସହିତ ଜଡ଼ିତ। ସେହି ଧାରାରେ ଓଡ଼ିଶାର ସଂସ୍କୃତି ଖୁବ୍ ପୁରାତନ। ଓଡ଼ିଆମାନେ ପାଳନ କରନ୍ତି ବାର ମାସରେ ତେର ପର୍ବ। ଉତ୍କଳୀୟ ସଂସ୍କୃତି ସହ ପର୍ବପର୍ବାଣୀର ମହତ୍ତ୍ୱ ଖୁବ୍ ବେଶୀ। ବର୍ଷକରେ ବିଭିନ୍ନ ଋତୁରେ ପାଳନ କରାଯାଉଥିବା ପର୍ବପର୍ବାଣୀ ମଧ୍ୟରୁ ରଜ ପର୍ବର ମହତ୍ତ୍ୱ କୌଣସି ଗୁଣରେ କମ୍ ନୁହେଁ। ଜ୍ୟେଷ୍ଠର ଶେଷ ଆଉ ଆଦ୍ୟ ଆଷାଢ଼ର ତିନି ଦିନକୁ ନେଇ ପାଳନ କରାଯାଉଥିବା ଏହି ପର୍ବ ମୁଖ୍ୟତଃ ପାଞ୍ଚ ଦିନ ଧରି ଖୁବ୍ ଆନନ୍ଦ ଉଲ୍ଲାସର ସହ ଉତ୍କଳର ଘରେ ଘରେ ପାଳନ କରାଯାଇଥାଏ।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ରଜ ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ। ରଜ ପର୍ବର ପ୍ରଥମ ଦିନକୁ ପହିଲି ରଜ, ପହିଲି ରଜର ପୂର୍ବ ଦିନକୁ ସଜବାଜ, ରଜର ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି କୁହାଯାଉଥିବା ବେଳେ ତୃତୀୟ ଦିନକୁ ଭୂଧନ ବା ଭୂଧନର ପରଦିନ ବସୁମତୀ ସ୍ନାନ ସହ ବିଦାୟନୀୟ ରଜ ପର୍ବ। ଏହି ତିନି ଦିନ ମା ମାଟିକୁ ସାମାନ୍ୟ ଆଘାତ ଦିଆଯାଏ ନାହିଁ। ମାଟି ମାଆର ମହନୀୟତାକୁ ପ୍ରକାଶ କରିବାକୁ ଯାଇ ଓଡ଼ିଆମାନେ ପାଳନ କରିଥାନ୍ତି ରଜ ପର୍ବ। ଆଜି ସଜବାଜ ଏବଂ କାଲି ଆସନ୍ତାକାଲି ପହିଲି ରଜ ସହ ଆରମ୍ଭ ହେଉଛି ରଜ ପର୍ବ। ଆମର ଶ୍ରୋତାବନ୍ଧୁମାନଙ୍କୁ ରଜ ପର୍ବ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା।

କୃଷି କାର୍ଯ୍ୟ ଉତ୍କଳୀୟମାନଙ୍କର ପ୍ରଧାନ ଜୀବିକା। ଆଷାଢ଼ ନେଇ ଆସେ ବର୍ଷା, ମୌସୁମୀ ବର୍ଷାର ପହିଲି ସ୍ପର୍ଶରେ ମାଟିମା ହୁଏ ରଜଶୁଳା। ତେଣୁ କୃଷକ ଭାଇ ରଜଶୁଳା ମାଟିମାକୁ ପୂଜାର୍ଚ୍ଚନା କରି ଆରମ୍ଭ କରି ତାର କୃଷି କାର୍ଯ୍ୟ। ଭୂଦହନ ପରଦିନ ପ୍ରଚଳିତ ରୀତିନୀତି ସହ ମାଟିମାକୁ ଶୁଦ୍ଧ ସ୍ନାନ କରାଇ ଉତ୍ତମ ଫସଲର ଆଶୀର୍ବାଦ ମାଗିଛି।

ଘରେ ଘରେ ପୋଡ଼ପିଠା, ଚକୁଳି ପିଠା, ଆମ୍ବ ପଣସର ଆସର ଜମିଯିବା ସଙ୍ଗେ ସଙ୍ଗେ ଘରକୁ ଆସିଥିବା ବନ୍ଧୁବାନ୍ଧବମାନଙ୍କ ସହ ସେସବୁର ମଜା ନେବା ଏକ ନିଆରା ଅନୁଭୂତି। ଅନ୍ୟପଟେ ଗଛରେ ବନ୍ଧା ଯାଇଥିବା ପଟା ଦୋଳିରେ କୁଆଁରୀ ଝିଅମାନଙ୍କର ଦୋଳି ଝୁଲିବା ସାଙ୍ଗକୁ ରଜଦୋଳି ଗୀତ ଗାଇବା ବାହାନରେ ପରସ୍ପର ପ୍ରତି ଟାହିଟେପରା ଆଉ ହସଖୁସିର ବାତାବରଣ ରଜପର୍ବକୁ କରେ ଆହୁରି ପରିପୁଷ୍ଟ ଆଉ ଉପଭୋଗ୍ୟ। ରଜଦୋଳିର ତାଳେ ତାଳେ କୁଆଁରୀ ମନ ତାଙ୍କର ଉଡ଼ିବୁଲେ କେଉଁ ଏକ ଅଜଣା ରାଇଜରେ।

ରଜପାନର ମଜା ଖୁବ୍ ନିଆରା। ଏମିତି ତ ପ୍ରାୟ ସବୁଦିନେ ପାନ ଖିଆଯାଏ, ହେଲେ ମିଠା ରଜପାନ ଆଉ ତାର ମନମତାଣିଆ ବାସ୍ନା ଅନ୍ୟ ଦିନର ପାନଠାରୁ ଟିକିଏ ଅଲଗା। ପରସ୍ପର ମଧ୍ୟରେ ରଜପାନର ଆଦାନ ପ୍ରଦାନ ସମ୍ପର୍କକୁ ଦୃଢ଼ୀଭୂତ କରେ, ଛିଡ଼ି ଯାଇଥିବା ସମ୍ପର୍କ ଯୋଡ଼ି ହୋଇଯାଏ, ସ୍ନେହ ଆଉ ଆନ୍ତରିକତାର ମହକରେ ମହକି ଉଠେ ପ୍ରତିଟି ହୃଦୟ।

ସହର ବଜାରରେ ରଜର ପ୍ରଭାବ ଏତେ ଅନୁଭୂତ ହେଉନଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଖୁବ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ ରଜପର୍ବ। ଗାଁର ଖୋଲା ପଡ଼ିଆରେ ଆରମ୍ଭ ହୋଇଯାଏ ଯୁବକମାନଙ୍କର କବାଡ଼ି ଖେଳ। ଘରେ ଘରେ କୁଆଁରୀ ଝିଅ ଆଉ ନୂଆ ବୋହୂମାନଙ୍କର ଲୁଡ଼ୁ ଖେଳର ଆସର ତ ଝଙ୍କାଳିଆ ବରଗଛ ତଳେ ବୟସ୍କମାନଙ୍କର ତାସ୍ ଓ ପଶାପାଲିର ଆସର। କର୍ମବହୁଳ ଜୀବନର ଚାରି ପାଞ୍ଚ ଦିନ ଅବସର ନେଇ ରଜର ଭରପୁର ଆନନ୍ଦ ନିଅନ୍ତି ସେମାନେ।

ହସଖୁସିର ଆଶାର ମଧ୍ୟରେ ବିଧିଯାଏ ରଜ ପର୍ବର ପାଞ୍ଚ ଦିନ। ପାଞ୍ଚ ଦିନର ସମୟ ବିଧିଯାଏ ପାଞ୍ଚଟି ମୁହୂର୍ତ୍ତ ପରେ। ବସୁମତୀ ସ୍ନାନ ସହ ସରିଯାଏ ରଜପର୍ବ, ପୁଣି ଆରମ୍ଭ ହୁଏ ନିତିଦିନିଆ କର୍ମବହୁଳ ଜୀବନ। ଗ୍ରୀଷ୍ମ ପରେ ବର୍ଷା, ବର୍ଷା ପରେ ଶୀତ, ଆଉ ଶୀତ ପରେ ବସନ୍ତ, ଏମିତି ବିଧିଯାଏ ଋତୁ ପରେ ଋତୁ, କିନ୍ତୁ ଗଡ଼ି ଚାଲିଥାଏ କର୍ମମୟ ଜୀବନର ଧାରା। ହେଲେ ଏକଥା ଆମେ ଭୁଲିଯିବା ଉଚିତ ନୁହେଁ ଯେ ସବୁ ସୁଖର ଆଦ୍ୟରେ ମା ବସୁନ୍ଧରା। ତାର ଛାତି ଚିରି ସେ ଅଜାଡ଼ି ଦିଏ ଶସ୍ୟର ସମ୍ଭାର, ସବୁ ଦୁଃଖକୁ ଛାତିରେ ଚାପି ରଖି ବିନା ସର୍ତ୍ତରେ, ବିନା ପ୍ରତିବାଦରେ, ନିଃସ୍ୱାର୍ଥପର ଭାବରେ ବିଛାଇ ଦିଏ ସନ୍ତାନର ଜଳାପଥରେ ଫୁଲର ଗାଲିଚା। ସର୍ବଂସହା ମା ଧରିତ୍ରୀ କୂଳରେ ଆଶ୍ରୟ ନେଇ ଆସନ୍ତୁ ତାଙ୍କର ଗୁଣଗାନ କରିବା। ଚିରବନ୍ଦନୀୟା, ଚିର ନମସ୍ୟା ମା ଧରିତ୍ରୀ, ତାର ସନ୍ତାନମାନଙ୍କ ଅଧରରେ ଆଧାର ଦେଇ ଧରି ରଖନ୍ତୁ ଏ ସୁନ୍ଦର ସଂସାର।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି। ଆକାଶବାଣୀ ବାରିପଦା, ସମୟ ସକାଳ 9ଟା ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି

ଜୀବନରେ ଆମେ ଅନେକ କିଛି କାମ କରୁଛେ, ସେଥିରୁ ଦାନ ଦେବା ଏକ ମହତ କାମ। ଦାନ କରିବା ଅର୍ଥ ଦେବା। ବେଳେବେଳେ ଆମେ କୌଣସି ଏକ ଜିନିଷ ଜଣେ ବ୍ୟକ୍ତିକୁ ବା ଅନ୍ୟ ଜଣକୁ ଦେଇଥାଉ, ସେ ଦ୍ରବ୍ୟଟି ତାଠାରୁ ପୁଣି ଫେରି ପାଇବାର ଆଶା ରଖିଥାଉ, କିମ୍ବା ସେ ଜିନିଷ ବଦଳରେ ଅର୍ଥ ବା ଅନ୍ୟ କିଛି ଆଣିବାକୁ ଇଚ୍ଛା କରିଥାଉ। ଏଭଳି କ୍ଷେତ୍ରରେ ଦାନର ମହାନ ଭାବ ପ୍ରକାଶିତ ହୁଏ ନାହିଁ। ଯେଉଁ କ୍ଷେତ୍ରରେ ପ୍ରତି ବଦଳରେ କିଛି ଲାଭ କରିବାର ଆକାଂକ୍ଷା ନଥାଏ, ତାହା ଦାନ ପଦବାଚ୍ୟ ହୋଇଥାଏ।

ମଣିଷ ଜୀବନରେ ଅନେକ ପ୍ରକାର ଦାନର ମହତ୍ତ୍ୱ ରହିଛି। ଅନ୍ନଦାନ, ବସ୍ତ୍ରଦାନ, ବିଦ୍ୟାଦାନ ଏସବୁ ମାନବ ଜୀବନର କଲ୍ୟାଣ ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ବର୍ତ୍ତମାନ ସମୟରେ ଏହି ଆଧୁନିକ ଯୁଗରେ ବିଭିନ୍ନ ଦାନ ମଧ୍ୟରେ ରକ୍ତଦାନ ହେଉଛି ମାନବର ଶ୍ରେଷ୍ଠ ଦାନ। ରକ୍ତଦାନ ଏକ ମହାନ ଏବଂ ଜୀବନ ରକ୍ଷାକାରୀ ଦାନ। ରକ୍ତ ହେଉଛି ମଣିଷ ଶରୀରର ଜୀବନଧାରା, ଏହାର କୌଣସି ବିକଳ୍ପ ବି ନାହିଁ। ତେଣୁ ଜଣେ ସୁସ୍ଥ ବ୍ୟକ୍ତି ନିଜ ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରିଲେ ତାହାଠାରୁ ବଡ଼ ପୁଣ୍ୟ କାମ ଆଉ କିଛି ବି।

ବନ୍ଧୁ, ରକ୍ତଦାନର ସରଳ ଅର୍ଥ ହେଉଛି ରକ୍ତ ଦେବା କିମ୍ବା ଦାନ କରିବା। ଏହା ଏକ ନିଃସ୍ୱାର୍ଥ ସେବା ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଶରୀରରୁ କିଛି ପରିମାଣର ରକ୍ତ ଦେଇ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବାରେ

ତେବେ କେତେକ ଲୋକ ଭାବନ୍ତି ଯେ ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ କିମ୍ବା ରୋଗ ହେବ। ଏହା ଏକ ଭୁଲ ଧାରଣା। ଡାକ୍ତରୀ ନିୟମ ଅନୁଯାୟୀ ସୁରକ୍ଷିତ ଭାବରେ ରକ୍ତଦାନ କଲେ କୌଣସି କ୍ଷତି ହୋଇନାହିଁ, ବରଂ ରକ୍ତଦାନ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ହେବାରୁ ଦାତା ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ

ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ରାତି 7ଟାରେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ରହିଛି ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଚୁଲୁରାମ ସିଂ ଏବଂ ତାଙ୍କର ସାଥୀମାନେ। ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲୋଚନା ବାତ୍ୟାର ଉତ୍ପତ୍ତି ଓ ଏହାର ନାମକରଣ ପଛରେ ଥିବା ବୈଜ୍ଞାନିକ କାରଣ, ଏ ଆଲୋଚନା ରହିଛି ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ। ଆଲୋଚନା କରିଛନ୍ତି ସ୍ମିତା ଦାସ ରାତି 8:30ରେ। ଗୀତ ଅତୀତ ରାତି 8:40ରେ। ରାତି 10ଟାରେ ପ୍ରଚାର କରିବ ରୂପକ। ରାତି 10:30ରେ ଏକକ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଇଏ ଥିଲା ଆଜି ଆମର ସନ୍ଧ୍ୟା ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଦିନ 12:30 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଶିଳ୍ପୀ ସାଜନ କୁମାର ବଳ ଏବଂ ସାଥୀଙ୍କ ପରିବେଷିତ ପରେ ପରେ ଶୁଣିଲେ କେତେଟି ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆଜିର ମହିଳା କେବଳ ଗୃହିଣୀ ନୁହେଁ, କେବଳ କର୍ମଜୀବୀ ନୁହେଁ, ସେ ଉଭୟ ଘର, ପରିବାର ତଥା କର୍ମକ୍ଷେତ୍ରର ସମସ୍ତ ଦାୟିତ୍ୱକୁ ତୁଲାଇ ଚାଲିଛି। ସେ ଅନେକ ସମୟରେ ଅଣନିଶ୍ୱାସୀ ହୋଇ ଧାଉଁଛି। ତା ସହିତ ବଦଳି ଯାଇଛି ତାର ଜୀବନଶୈଳୀ। ଏହି ବଦଳୁଥିବା ଜୀବନଶୈଳୀ ତାର ଶରୀର ଏବଂ ମନ ଉପରେ ଗଭୀର ପ୍ରଭାବ ମଧ୍ୟ ପକାଉଛି। ଏମିତିରେ ଦେଖିବାକୁ ଗଲେ ମନ ଆଉ ଶରୀର ପରସ୍ପରର ପରିପୂରକ। ତେଣୁ ଜଣେ ସମସ୍ୟା ଭୋଗିଲେ ଅନ୍ୟଟି ଚାପଗ୍ରସ୍ତ ହେବା ସ୍ୱାଭାବିକ। ଏହାଛଡ଼ା ମନ ଉପରେ ମଧ୍ୟ ଅତ୍ୟଧିକ ଚାପ ଯୋଗୁଁ ସେ ମାନସିକ ଅସୁସ୍ଥତାର ଶିକାର ହେଉଛି। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ମାଧ୍ୟମ ରହିଛି, ସେ ମଧ୍ୟରୁ ଯୋଗ ଅନ୍ୟତମ। ଆଜି ଆସନ୍ତୁ ଶୁଣିବା ଆଲୋଚନା ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଯୋଗ। ଆଲୋଚନା କରିଛନ୍ତି ଯୋଗ ପ୍ରଶିକ୍ଷିକା ମନସ୍ୱିନୀ ଦାସ।

0: ପ୍ରଥମେ ତାଙ୍କ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ କ'ଣ, ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
1: ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ହେଉଛି ସେମାନଙ୍କର ମନର ସନ୍ତୁଳନ, ଶାନ୍ତି, ଖୁସି ଓ ସକାରାତ୍ମକ ଚିନ୍ତାଧାରା। ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ମହିଳା ଏକା ସମୟରେ ଜଣେ ମା, ଜଣେ ଝିଅ

0: ମାନଙ୍କ ମଧ୍ୟରେ କୋଉ କୋଉ ପ୍ରକାର ମାନସିକ ସମସ୍ୟା ଦେଖାଦେଉଛି?
1: ଆଧୁନିକ ସମୟରେ ଆମର ମହିଳାମାନେ ଶିକ୍ଷା ହେଉ, ସେ ଚାକିରି ହେଉ, ବ୍ୟବସାୟ, ରାଜନୀତି ଓ ସମାଜ ସେବାରେ ଯଥେଷ୍ଟ ଆଗଧାଡ଼ିରେ ଅଛନ୍ତି। ଏହା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ମାନସିକ ଚାପ, ଅବସାଦ ଓ ନିଦ୍ରାହୀନତାର ମାନସିକ ସମସ୍ୟାମାନେ ବହୁତ ଭାବେ ଦେଖାଦେଉଛି।
0: ଏସବୁ ତ ନିଶ୍ଚୟ ରହିବ, କାରଣ ଜଣେ ମହିଳା ପରିବାର ଭିତରେ ରହିବ, ତାର କାର୍ଯ୍ୟକ୍ଷେତ୍ରରେ କାମ ମଧ୍ୟ କରିବ ଏବଂ ସାମାଜିକ ଦାୟିତ୍ୱ ମଧ୍ୟ ତୁଲେଇବ। ତେବେ ଏଇ ଯୋଉ ଚାପ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ କିପରି ପ୍ରଭାବିତ କରୁଛି?
1: ଦେଖନ୍ତୁ, ଉଦାହରଣ ସ୍ୱରୂପ ଘରର କଳହ ବି ହୋଇପାରେ। ଘରେ ତ ବିଭିନ୍ନ ପ୍ରକାର ଡିଷ୍ଟର୍ବାନ୍ସ ରହୁଛି, ସେ ସ୍ୱାମୀ ସ୍ତ୍ରୀଙ୍କ କଳହ ହେଇପାରୁ, ପିଲାମାନଙ୍କ ପାଇଁ ହିଁ କଳହ ହେଇପାରୁ, ଶାଶୁ ଶ୍ୱଶୁରଙ୍କ ପାଇଁ ହିଁ ହେଇପାରୁ, କିଛି ଅତିଥି ଅଭ୍ୟାଗତଙ୍କ ପାଇଁ ହିଁ ହେଇପାରେ, ବିଭିନ୍ନ ପ୍ରକାର କଳହ ହେଇପାରେ। ଆଉ ଗୋଟିଏ କଥା, ସମର୍ଥନର ଅଭାବ, ମହିଳାମାନଙ୍କୁ ଠିକ୍ ସମର୍ଥନ ମିଳେନି। ତାପରେ ହେଲା ଅତ୍ୟଧିକ ପାରିବାରିକ ଦାୟିତ୍ୱ, ମହିଳାମାନଙ୍କ ମନରେ ଚିନ୍ତା, ଅବସାଦ ଓ ମାନସିକ ଅଶାନ୍ତି ସୃଷ୍ଟି କରିଥାଏ। ପୁଣି ସେହିପରି କାର୍ଯ୍ୟକ୍ଷେତ୍ରରେ କ'ଣ ହୁଏ, ସେମାନଙ୍କର ଅତ୍ୟଧିକ କାମର ଚାପ ରହିଥାଏ, କାମର ଯେଉଁ ପ୍ରେସରଟା ତାଙ୍କ ମାନସିକ ଚାପକୁ ଡିରେକ୍ଟଲି ବଢ଼େଇ ଦିଏ, ତାହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ କମିଯାଏ।
0: ତା ଛଡ଼ା କର୍ମକ୍ଷେତ୍ରରେ ଗୋଟେ ପ୍ରକାର ପ୍ରତିଯୋଗିତା ବି ଥାଏ।
1: ଆଜିକାଲି ତ ସବୁ କ୍ଷେତ୍ରରେ ଆପଣ ଦେଖିବେ ପ୍ରତିଯୋଗିତା, ସେ ଯୋଉ କମ୍ପିଟିଟିଭନେସ୍ଟା ଥାଏ ତାଙ୍କ ଭିତରେ ପାଇବାର ଗୋଟେ ଦ୍ୱନ୍ଦ ଲାଗିଯାଏ, ସେମାନଙ୍କର ନିଦ୍ରାହୀନତା ବି ସେମାନେ ଶିକାର ହେଇଥାନ୍ତି।
0: ଆଜ୍ଞା,
1: ଆଉ ଗୋଟେ କଥା ଆପଣ ନିଅନ୍ତୁ, ସେମାନଙ୍କର ଯୋଉ ସାମାଜିକ ଦାୟିତ୍ୱର ଚାପ ବି ରହୁଛି।
0: ଆଜ୍ଞା,
1: ମାନେ ସାମାଜିକ ଦାୟିତ୍ୱ ସେମାନେ କ'ଣ ପାଇଁ ନଉଛନ୍ତି, ସେମାନେ ଗୋଟେ ଖୁସି ପାଇଁ ନଉଛନ୍ତି, ତାହେଲେ ମେଣ୍ଟାଲ ସାଟିସ୍ଫାକ୍ସନ ସେମାନଙ୍କୁ ମିଳିବ। କିନ୍ତୁ ସେମାନେ ଯେତେବେଳେ ଚାପଗ୍ରସ୍ତ ହେଇଯାଉଛନ୍ତି, ସେମାନଙ୍କର ଆତ୍ମସନ୍ତୁଷ୍ଟି ମିଳିବା ପରିବର୍ତ୍ତେ ସେମାନଙ୍କୁ ମାନସିକ ଅଶାନ୍ତି ବି ମିଳିଯାଉଛି।
0: ଆଜ୍ଞା,
1: ସେମାନେ ଗୋଟିଏ ସମୟରେ ଘର କାମ ବୁଝିବେ, ପରିବାର କଥା ବୁଝିବେ, ନିଜର କାର୍ଯ୍ୟକ୍ଷେତ୍ରର ତାର କାର୍ଯ୍ୟ ବି ସମ୍ପାଦନ କରିବେ, ତା ସହିତ ସେମାନଙ୍କର ମେଣ୍ଟାଲ ସାଟିସ୍ଫାକ୍ସନ ପାଇଁ ସମାଜର କିଛି ଉପକାର କରିବାକୁ ଯିବେ।
0: ଆଜ୍ଞା,
1: କିନ୍ତୁ ସେଇ ଉପକାର କରିବା ଭିତରେ ସେମାନଙ୍କୁ ଆଉ କିଛି ତାର ବିପକ୍ଷରେ ଶୁଣିବାକୁ ପଡ଼ିଲା, ଯୋଉଟାକୁ ମହିଳାମାନଙ୍କ ଉପରେ ଚାପ ସୃଷ୍ଟି କରେ। ଆମ ପିଲାଛୁଆଙ୍କ ପାଇଁ କିଛି କଲୁ, ପରିବାର ପାଇଁ କିଛି କଲୁ, ବର୍ତ୍ତମାନ ଆମର ଏବେ ସମୟ ହେଉଛି ସମାଜ ପାଇଁ କିଛି କରିବା ପାଇଁ। କିନ୍ତୁ ସେ ମନୋଭାବ ନେଇକି ସେମାନେ ଯେତେବେଳେ ସମାଜ ପାଇଁ କରନ୍ତି, କିନ୍ତୁ ସେମାନେ ସାଟିସ୍ଫାକ୍ସନ ପାଇବା ପରିବର୍ତ୍ତେ ଯେତେବେଳେ
0: ସମାଲୋଚନାର ଶିକାର ହେବାକୁ,
1: ସେ ଯୋଉ ସମାଲୋଚନାର ଶିକାର ହୋଇଯାଏ, ସେମାନଙ୍କ ପାଖରେ ଏତେ ସମୟ ନଥାଏ, ଯେ ଏତେ ଧୈର୍ଯ୍ୟ ନଥାଏ ଯେ ତା ପାଇଁ ମୁକାବିଲା କରିବା ପାଇଁ।
0: ଆଜ୍ଞା,
1: ସେଇଟାକି ତାଙ୍କୁ ଚାପର ବଶବର୍ତ୍ତ କରେ।
0: ଅନେକ ସମୟରେ ଆଜିକାଲି ଆମେ ଦେଖୁଛୁ ଯୋଉ କିଶୋରୀମାନେ ଅଛନ୍ତି, ସେମାନେ ମଧ୍ୟ ମାନସିକ ଚାପର ଶିକାର ହେଉଛନ୍ତି, ଏପରି କାହିଁକି ହେଉଛି?
1: ଯୋଉମାନେ କିଶୋରୀ, ସେମାନଙ୍କ ଠାରେ ଏଇ ସମୟରେ ତାଙ୍କର ଗୋଟେ ଶାରୀରିକ ପରିବର୍ତ୍ତନ ହେଇଥାଏ, ତା ସହିତ ସେମାନଙ୍କର ହରମୋନ ତାର ଗୋଟେ ଡିଷ୍ଟର୍ବାନ୍ସ ହେଇଥାଏ।
0: ଆଜ୍ଞା,
1: ହରମୋନଟା ବେଳେବେଳେ ବଢ଼ିଯାଏ, ବେଳେବେଳେ କମିଯାଏ, ସେଇ ସମୟରେ ଅସନ୍ତୁଳନତା ଦେଖାଦେଇଥାଏ।
0: ଆଜ୍ଞା,
1: ତା ସହିତ ପାଠପଢ଼ାର ଚାପ ମଧ୍ୟ ସେମାନଙ୍କର ରହିଛି। ଆଉ ସେମାନଙ୍କର ଯୋଉ ଋତୁସ୍ରାବ ସମୟରେ ଏପଟେ ପାଠପଢ଼ାର ଚାପ, ଏପଟେ ଗୋଟେ ନୂଆ ପ୍ରକାର ଶାରୀରିକ ପରିବର୍ତ୍ତନ, ଆଉ ବେଳେବେଳେ ସେମାନେ ବି ଏକ୍ସପ୍ରେସ୍ କରିପାରନ୍ତିନି କାହା ଆଗରେ।
0: ଆଜ୍ଞା,
1: ସେଇଟା ତାଙ୍କ ଭିତରୁ ଭିତରୁ ତାଙ୍କୁ ଗୋଟେ ମାନେ ଅବସାଦ ଆଡ଼କୁ ନେଇଯାଏ। ଆଉ ତାପରେ ଦେଖନ୍ତି ଆପଣ, ସେଇ ସମୟରେ ବେଳେବେଳେ ଯୋଉ ଶାରୀରିକ ବେଦନା ବି ସୃଷ୍ଟି ହେଇଥାଏ, ଅସୁବିଧାମାନ ବି ସେମାନଙ୍କୁ ହେଇଥାଏ, ଫଳରେ ସେମାନେ ସବୁ କଥାରେ ବିରକ୍ତିଭାବ ପ୍ରକାଶ କରନ୍ତି, ସେମାନଙ୍କ ମନରେ ଦୁଃଖ ଓ କ୍ଲାନ୍ତି ମଧ୍ୟ ଅନୁଭବ କରିଥାନ୍ତି, ଯୋଉଟାକି ସେମାନଙ୍କର ମାନସିକ ସମସ୍ୟା ମାନ ଦେଖାଦେଇଥାଏ।
0: ଆଜ୍ଞା, ଇଏ ତ ଗଲା ଆମର କିଶୋରୀମାନଙ୍କ କଥା। ସେମିତି ରଜନିବୃତ୍ତି ପରେ ମଧ୍ୟ ମହିଳାମାନଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ, ସେ ବିଷୟରେ ଟିକେ
1: ଯୋଉ ରଜନିବୃତ୍ତି ଅର୍ଥାତ୍ ଯୋଉ ଆମେ ମେନୋପଜ୍ ସମୟ କହିଥାଉ, ସେ ସମୟରେ କ'ଣ ହୁଏ, ଆମର ଏଷ୍ଟ୍ରୋଜେନ୍ ହରମୋନଟା କମିଯାଏ। ଯୋଉ କମିଯିବା ହେତୁ କ'ଣ ହୁଏ, ତାଙ୍କ ଦେହରୁ ହଠାତ୍ ଗମଗମ ହୋଇ ଝାଳ ବୋହିବ, ତାପରେ ସେମାନଙ୍କର ନିଦ୍ରାହୀନତା ବି ଦେଖାଯାଏ। ଆଉ ବେଶୀ ବଡ଼ କଥା ହେଉଛି, ଏଷ୍ଟ୍ରୋଜେନ୍ ହରମୋନଟା କମିଯିବା ଫଳରେ ସେମାନଙ୍କର ହାଡ଼ ଓ ମାଂସପେଶୀ ସବୁ ଦୁର୍ବଳ ହୋଇଯାଇଥାଏ, ସେମାନେ କଥା କଥାକେ ରାଗିଯାଆନ୍ତି, ଚିଡ଼ିଚିଡ଼ା ହେଇଯାନ୍ତି, ସେମାନଙ୍କର ଏକାଗ୍ରତାର ଅଭାବ ଦେଖାଦେଇଥାଏ।
0: ଆପଣ ତ କହିଦେଲେ ଯେ ମହିଳାମାନଙ୍କର ବର୍ତ୍ତମାନ ସମୟରେ କି କି ପ୍ରକାର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଶେଷ କରିକି ଦେଖାଯାଉଛି, ତେବେ ଯୋଗ ଏବଂ ମନର କିଭଳି ସମ୍ପର୍କ ଅଛି ସେ ବିଷୟରେ ଆଗେ କୁହନ୍ତୁ।
1: ଯୋଗ ଏକ ପବିତ୍ର ପ୍ରାଚୀନ ଭାରତୀୟ ପଦ୍ଧତି, ଯାହା ଶରୀର

0: ମନ ଓ ଆତ୍ମା ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି କରିଥାଏ। ଜୀବନକୁ ଜିଇଁବାର ଏହା ଏକ ସୁନ୍ଦର ଶୈଳୀ। ମହର୍ଷି ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ଅନୁସାରେ ଯୋଗଶ୍ଚିତ୍ତବୃତ୍ତି ନିରୋଧଃ, ଅର୍ଥାତ୍ ମନର ଚଞ୍ଚଳତାକୁ ନିୟନ୍ତ୍ରଣ କରିବା ହେଉଛି ଯୋଗ।
1: ଆଜ୍ଞା,
0: ଅଷ୍ଟାଙ୍ଗ ଯୋଗରେ ଯୋଗର ମୁଖ୍ୟ ଅଂଶଗୁଡ଼ିକ ହେଉଛି ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ମାତ୍ର ଆଜିକାଲି ଜନସାଧାରଣମାନେ କେବଳ ଆସନ, ପ୍ରାଣାୟାମ ଓ ଧ୍ୟାନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି।
1: ଆଜ୍ଞା, ତେବେ ଯେଉଁ ସବୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା କଥା କହିଲେ, ତାକୁ ଜଣେ ଯୋଗ ମାଧ୍ୟମରେ କିଭଳି ଭାବରେ ଦୂର କରିପାରିବ?
0: ଯୋଗ ହେଉଛି ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ଏହା ଏପରି ଏକ ଅଦ୍ଭୁତ ସାର୍ଥକ ଉପାଦେୟ ଯାହା ମହିଳାଙ୍କ ମାନସିକ ଚାପ, ଉଦ୍ବେଗ, ଅବସାଦ ଏବଂ ଭାବନାତ୍ମକ ଅସ୍ଥିରତାକୁ କମାଇ ଦିଏ ଆଉ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ଉନ୍ନତି କରାଇଥାଏ।
1: ଆଜ୍ଞା,
0: ଯଦି ଆମେ ନିୟମିତ ଆସନ, ପ୍ରାଣାୟାମ ଓ ଧ୍ୟାନ ଆଦି ସାଧନା କରିବା, ତାଦ୍ଵାରା ମାନସିକ ଚାପକୁ ମଧ୍ୟ କମାଇଦିଏ।
1: ଆଜ୍ଞା,
0: ଧ୍ୟାନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ ଦ୍ଵାରା ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢ଼ିଯାଇଥାଏ।
1: ଆଜ୍ଞା,
0: ଯାହାଦ୍ୱାରା କ'ଣ ହୁଏ, ମହିଳାମାନଙ୍କର ଏକାଗ୍ରତା ଓ ଭାବନାତ୍ମକ ସନ୍ତୁଳନତାକୁ ବଢ଼ାଇବାରେ ସେମାନେ ସାହାଯ୍ୟ କରନ୍ତି।
1: ଆଜ୍ଞା,
0: ଯୋଉ ସେତୁବନ୍ଧ ଆସନ ଅଛି, ଭୁଜଙ୍ଗ ଆସନ ଅଛି ଓ ନାଡ଼ି ଶୋଧନ ପ୍ରାଣାୟାମ, ଏମାନେ କ'ଣ କରନ୍ତି, ଆମର ଅନ୍ତଃସ୍ରାବୀ ଗ୍ରନ୍ଥିର କାର୍ଯ୍ୟକୁ ସୁଧାରି ହରମୋନକୁ ସମତୁଲିତ କରି ରଖିବାରେ ସାହାଯ୍ୟ କରନ୍ତି, ଯାହାଦ୍ୱାରା ମହିଳାମାନଙ୍କର ଯୋଉ ହରମୋନାଲ ଇନବାଲାନ୍ସ ହୁଏ ନାହିଁ।
1: ଆଜ୍ଞା, ମାନସିକ ଅବସାଦ ହଉ ବା ଚଞ୍ଚଳତା ହଉ ବା ଚିଡ଼ଚିଡ଼ାପଣ ହଉ ବା ରାଗିବା ହଉ, ଏକୁ ଆମେ ଯୋଗ ଦ୍ୱାରା କେମିତି ନିୟନ୍ତ୍ରିତ କରିପାରିବା?
0: ଏକ ସୁସ୍ଥ ଶରୀରରେ ସୁସ୍ଥ ମନ ବାସ କରେ।
1: ଆଜ୍ଞା,
0: ମନ ସୁସ୍ଥ ରହିଲେ ଶରୀର ମଧ୍ୟ ସୁସ୍ଥ ରହିଥାଏ, ତେଣୁ ମନ ଓ ଶରୀର ଉଭୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
1: ଆଜ୍ଞା,
0: ତେବେ ମହିଳାମାନଙ୍କ ମାନସିକ ଚାପ କମାଇବା ପାଇଁ ତାଡ଼ାସନ, ବୃକ୍ଷାସନ, ଭୁଜଙ୍ଗାସନ ଆଉ ପଶ୍ଚିମତାନାସନ, ବାଳାସନ, ସବାସନ, ତାପରେ ସେତୁବନ୍ଧାସନ ଓ ସର୍ବାଙ୍ଗାସନ, ଯାହାକୁ ଆମେ ଆସନ ମାନଙ୍କର ରାଣୀ ବୋଲି କହିଥାଉ, ବିଶେଷ ଉପକାରୀ।
1: ଆଜ୍ଞା, ଆପଣ ଏଇ ଯୋଉ ଆସନ ଗୁଡିକ କହିଲେ, ତାକୁ କେମିତି କରିବାକୁ ହବ ଟିକେ କହିପାରିବେ କି?
0: ଯେମିତି ତାଡ଼ାସନ, ତାଡ଼ାସନ କରିବାକୁ ହେଲେ ଆମେ ସିଧା ଭୂମି ଉପରେ ଛିଡ଼ା ହୋଇ ଦୁଇ ପାଦ ମଧ୍ୟରେ ସାମାନ୍ୟ ବ୍ୟବଧାନ ରଖି ଶରୀରକୁ ସିଧା କରି ଛିଡ଼ା ହେବା।
1: ଆଜ୍ଞା,
0: ଅଣ୍ଟା, ପିଠି, ବେକ ପୁରା ସିଧା ରହିବ, ତାପରେ ଦୁଇ ହାତର ଆଙ୍ଗୁଳିକୁ ପରସ୍ପର ମଧ୍ୟରେ ଛନ୍ଦି ଦେବେ, ତାପରେ ତାକୁ ଓଲଟେଇ ଦେବେ।
1: ଆଜ୍ଞା,
0: ତାପରେ କ'ଣ କରିବେ, ଆପଣ ନିଶ୍ୱାସ ଭରି ସେଇ ଛନ୍ଦା ଯାଇଥିବା ଦୁଇ ହାତକୁ ଉପରକୁ ଟାଣିବେ, ତାପରେ ଆପଣଙ୍କର ଦୃଷ୍ଟିଶକ୍ତିକୁ ଆଗରେ ଏକ ବିନ୍ଦୁ ଉପରେ ନିର୍ଦ୍ଧାରିତ କରିବେ, ଯାହାଦ୍ୱାରା ଆପଣଙ୍କର ଶାରୀରିକ ଭାରସାମ୍ୟ ସନ୍ତୁଳିତ ହୋଇ ରହିପାରିବ।
1: ଆଜ୍ଞା,
0: ସେହି ସମୟରେ ପଞ୍ଝା ଉପରେ ଛିଡ଼ା ହୋଇଯିବେ, ଶ୍ୱାସ ପ୍ରଶ୍ୱାସ ଭରି ହୋଇ ରହିଥିବ, ତାପରେ କିଛି ସମୟ ଶ୍ୱାସ ପ୍ରଶ୍ୱାସ ହୋଲ୍ଡିଂ କରି ରହିବେ, ତାପରେ ଧୀରେ ଧୀରେ ସେଇ ଦୁଇ ହାତକୁ ମୁଣ୍ଡ ଉପରେ ରଖିବେ, ତାପରେ ପୁଣି ଶ୍ୱାସ ପ୍ରଶ୍ୱାସକୁ ବାହାର କରି ଯୋଉ ପୋଜ୍ରେ ଆପଣ ଯାଇଥିଲେ ସେହିଭଳି ଭାବେ ପୁଣି ଫେରି ଆସିବେ, ତାପରେ ଦୁଇ ହାତ ଯୋଉ ପରସ୍ପର ଆଙ୍ଗୁଳିକୁ ଛନ୍ଦିଥିବେ ତାକୁ ଫିଟାଇ ଦେବେ, ଦୁଇ ହାତ ଶରୀରର ବାଁପଟେ ଡାହାଣପଟେ ରହିବ, ତାପରେ ମନେ ରଖନ୍ତୁ ପ୍ରତିଟି ଆସନ କରିବା ପରେ ବିଶ୍ରାମ ନେବା ପାଇଁ ଭୁଲିବେ ନାହିଁ।
1: ଆଜ୍ଞା,
0: ଆପଣ ଯେହେତୁ ଏଇଟା ଛିଡ଼ା ହୋଇ କରିଛନ୍ତି, ଆପଣ ସେଇ ଷ୍ଟାଣ୍ଡିଂ ପୋଜ୍ରେ ବିଶ୍ରାମ ନେବେ, ବିଶ୍ରାମ
1: କେତେ ସମୟ ପାଇଁ?
0: ଅଳ୍ପ ସମୟ ପାଇଁ।
1: ସାଧାରଣତଃ ଆମେ ମୁଖ୍ୟତଃ ଆସନ ଆଉ ପ୍ରାଣାୟାମ ହିଁ ଅଭ୍ୟାସ କରୁଛୁ, ସେଇଭଳି ଭାବରେ ଆଉ କୋଉ ପ୍ରକାର ଆସନ ଯୋଉ ମାନସିକ ଦୁଶ୍ଚିନ୍ତା ରହିଛି ବା ମାନସିକ ସମସ୍ୟା ରହିଛି ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ?
0: କେବଳ ମାନସିକ ସୁସ୍ଥତା ପାଇଁ ବି ଆସନ ଅଛି, ଯୋଉଟା ହେଉଛି ସବାସନ।
1: ଆଜ୍ଞା,
0: ଯଦି ଆପଣ ସବାସନରେ ଶୋଇଲେ ଆପଣଙ୍କର ମାନସିକ ସ୍ଥିତି ସୁଦୃଢ଼ ରୁହେ, ଇଭିନ୍ ମାନସିକ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ରାମବାଣ ସଦୃଶ।
1: ଏ ତ ଆପଣ ଆସନ କଥା କହିଲେ, ଚିନ୍ତା, ଉଦ୍ବେଗ, ଭାବନାତ୍ମକ ଅସ୍ଥିରତା ଏସବୁକୁ ଦୂର କରିବା ପାଇଁ କୋଉ ପ୍ରାଣାୟାମ ଉପଯୋଗୀ?
0: ପ୍ରଥମେ ଜାଣିବା ପ୍ରାଣାୟାମର ଅର୍ଥ କ'ଣ।

0: ଆଜ୍ଞା, ପ୍ରାଣ ଶକ୍ତି ଅର୍ଥାତ୍ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରିତ କରି ଶରୀର ମଧ୍ୟରେ ସଠିକ ରୂପେ ପରିଚାଳିତ କରିବାକୁ ଆମେ ପ୍ରାଣାୟାମ ବୁଝିଥାଉ।
1: ଆଜ୍ଞା,
0: ତେବେ ଚିନ୍ତା, ଉଦ୍ବେଗ ଓ ଭାବନାତ୍ମକ ଅସ୍ଥିରତା ସବୁ ଦୂର କରିବା ପାଇଁ ଅନୁଲୋମ ବିଲୋମ ପ୍ରାଣାୟାମ ରହିଛି, ଉଦ୍ଗୀତ ପ୍ରାଣାୟାମ ଯାହାକୁ ଆମେ ଓମ୍ ଚାଣ୍ଟିଂ ପ୍ରାଣାୟାମ ମଧ୍ୟ କହିଥାଉ, ନାଡ଼ିଶୋଧନ ପ୍ରାଣାୟାମ ରହିଛି ଓ ଭ୍ରାମରୀ ପ୍ରାଣାୟାମ, ଏସବୁ ଉପଯୋଗୀ ଅଟେ।
1: ବର୍ତ୍ତମାନ ଆପଣ ଦେଖୁଥିବେ ଅନେକ ମହିଳା ନିଦ୍ରାହୀନତାର ଶିକାର ହେଉଛନ୍ତି, ଏହାର ବିଭିନ୍ନ କାରଣ ରହିଛି। ତେବେ ଏହି ନିଦ୍ରାହୀନତାକୁ ଯୋଗାସନ ମାଧ୍ୟମରେ ଦୂର କରାଯାଇପାରିବ କି?
0: ନିଶ୍ଚିତ ଭାବେ ଆମେ ବିଭିନ୍ନ ପ୍ରକାର ଆସନ ମଧ୍ୟ କରିପାରିବା, କାହିଁକି ନା ଆମର ଯେତେବେଳେ ଶାରୀରିକ ଭାବେ ଆମେ ପରିଶ୍ରମ ଅଧିକା କରିଥାଉ, ଶାରୀରିକ କ୍ଲାନ୍ତି ଯେତେବେଳେ ଅନୁଭବ କରିଥାଉ, ସେତେବେଳେ ମାନସିକ ବିଶ୍ରାମ ବି ଆମ ଶରୀର ଲୋଡ଼େ। ତ ଆମେ ଯେତେବେଳେ ଆସନ ମାନ ଅଭ୍ୟାସ କରିବା, ସେ ତାଡ଼ାସନ ହେଇଥାଉ, ବୃକ୍ଷାସନ ହେଇଥାଉ, ଭୁଜଙ୍ଗାସନ ହେଇଥାଉ, ପଶ୍ଚିମତାନ ହେଇଥାଉ, ଇଭିନ୍ ସୂର୍ଯ୍ୟ ନମସ୍କାର ବି ହୋଇଥାଉ ନା କାହିଁକି, ଏସବୁ ଆସନ କରିବା ଦ୍ୱାରା ଆମ ଶରୀରରେ ତ ତରତାଜା ଆସିଥାଏ, ମାନସିକ ଶାନ୍ତି ମଧ୍ୟ ମିଳିଥାଏ।
1: ଆଜ୍ଞା,
0: ଆଉ ଆମକୁ ଯେତେବେଳେ ମାନସିକ ଶାନ୍ତି ମିଳେ, ଦୁଶ୍ଚିନ୍ତା ବି ଦୂର ହେଇଥାଏ। ଯେତେବେଳେ ଦୁଶ୍ଚିନ୍ତା ଆପଣମାନଙ୍କର ନଥିବ ନା, ତ ନିଦ ତ ହବ ହିଁ ହବ।
1: ଆଜ୍ଞା, ତଥାପି ଯଦି କୌଣସି କାରଣରୁ ଜଣେ ମହିଳାଙ୍କର ନିଦ ନ ହଉଥାଏ, ତାହେଲେ ସେ କଣ କରିବେ?
0: ସବୁଠୁ ଭଲ ଉପାୟ ହଉଛି ଓମ୍ ଚାଣ୍ଟିଂ।
1: ଆଜ୍ଞା,
0: ଆପଣ ଶୋଇବା ପୂର୍ବରୁ ଆଖି ବନ୍ଦ କରି ଶୋଇବା ଅବସ୍ଥାରେ ହିଁ ଓମ୍ ଚାଣ୍ଟିଂ କରି ଚାଲିବେ। ଏମିତି କରୁ କରୁ କେତେବେଳେ ଆପଣଙ୍କୁ ନିଦ ଆସିଯିବ ଆପଣ ହିଁ ଜାଣିପାରିନଥିବେ।
1: ଆଜ୍ଞା,
0: ଆଉ ତା ଛଡ଼ା ଆମର ଯୋଗ ନିଦ୍ରା, ଏହା ବିଶେଷ ଭାବରେ ଉପକାର କରିଥାଏ। ଯୋଗ ନିଦ୍ରା ହେଉଛି ଏକ ବିଶେଷ ମାନସିକ ଧ୍ୟାନ ପ୍ରଣାଳୀ ଯାହାକୁ ଆମେ ସଚେତନ ବିଶ୍ରାମ ଅବସ୍ଥା ବୋଲି କହିଥାଉ। ଏଥିରେ କ'ଣ କରନ୍ତି ସାଧକମାନେ, ଶବାସନରେ ଶୋଇ ରହି ଶରୀରର ପ୍ରତ୍ୟେକ ଅଂଶ ଉପରେ କ୍ରମାଗତ ଧ୍ୟାନ ଦେଇ ଶ୍ୱାସ ପ୍ରଶ୍ୱାସକୁ ଅବଲୋକନ କରନ୍ତି ଏବଂ ମନକୁ ଶାନ୍ତ ଓ ସଚେତନ ଅବସ୍ଥାରେ ରଖି ନିଜର ଯେଉଁ ମାନସିକ ଅନୁଭୂତି ଗୁଡ଼ିକୁ ଉପଲବ୍ଧି କରିଥାନ୍ତି।
1: ଆଜ୍ଞା,
0: ଏହାଦ୍ୱାରା ସେମାନଙ୍କର ମନ ଶାନ୍ତ ସ୍ଥିର ରୁହେ, କ୍ଲାନ୍ତି ଦୂର ରୁହେ ଏବଂ ସେମାନଙ୍କର ଯେଉଁ ନିଦ୍ରାହୀନତା ସମସ୍ୟାରୁ ସେମାନେ ମୁକ୍ତି ପାଇପାରନ୍ତି।
1: ଆପଣ ଶବାସନ ଉପରେ ବେଶ ଗୁରୁତ୍ୱ ଦେଉଛନ୍ତି, ମାନସିକ ଶାନ୍ତି ପାଇଁ ଏହା ଏକ ଭଲ ଆସନ ବୋଲି, ତେବେ ଏଇଟିକୁ କରିବାର ପ୍ରକୃଷ୍ଟ ସମୟ କେତେବେଳେ?
0: ଶବାସନକୁ କୁହାଯାଏ ସବସେ ବଢିଆ ଆସନ, କାହିଁକି ନା ଏଥିରେ କିଛି କଷ୍ଟ ହିଁ ନଥାଏ। କିନ୍ତୁ ଆମର ଆସନ ପାଇଁ ତ ସବୁବେଳେ କୁହାଯାଇଛି ସକାଳ ହଉଛି ପ୍ରକୃଷ୍ଟ ସମୟ, ନହେଲେ ସନ୍ଧ୍ୟା।
1: ଆଜ୍ଞା,
0: ତ ଆପଣ ସକାଳ ସମୟରେ କରିପାରିବେ, ନହେଲେ ସନ୍ଧ୍ୟା ସମୟରେ କରିପାରିବେ, କିନ୍ତୁ ଖାଲି ପେଟରେ। ଯେକୌଣସି ଆସନ ଆପଣ କରନ୍ତୁ, ଖାଲି ପେଟରେ କରିବା ଦରକାର।
1: ଆଜ୍ଞା,
0: ଶବାସନ ମଧ୍ୟ ପୁରା ଶୋଇ ରହି ଶରୀରକୁ ଶିଥିଳ କରାଇ ଦିଆଯାଇଥାଏ। ଆପଣ ଶବାସନରେ ଶୋଇବା ପାଇଁ ଚିତ୍ ମାରି ଶୋଇବା,
1: ଆଜ୍ଞା,
0: ଚିତ୍ ହେଇକି ଶୋଇବା, ଆମେ ପିଠି ଉପରେ ଭାର ଦେଇ ଚିତ୍ ହୋଇକିରି ଆପଣ ଶୋଇପାରିବେ। ଦୁଇ ପାଦ ମଧ୍ୟରେ ବ୍ୟବଧାନ ରଖିବେ, ଦୁଇ ପଞ୍ଜାକୁ ବିପରୀତ ଦିଗରେ ଶୁଆଇକି ରହିବେ, ଯେପରି ଆପଣଙ୍କର ପାଦର ଶେଷ ଆଙ୍ଗୁଳି ଦ୍ୱୟ ଭୂମିକୁ ଟଚ୍ କରିବ।
1: ଆଜ୍ଞା,
0: କିନ୍ତୁ ଆପଣ ସେଥିରେ ଜୋର ଦେବେନି, ପୁରା ହାଲକାରେ ରଖିବେ।
1: ଆଜ୍ଞା,
0: ତାପରେ ଦୁଇ ହାତକୁ ପ୍ରଥମେ ଶରୀର ସହିତ ଲଗେଇକି ରଖିବେ, ତାପରେ ତାକୁ ଦୁଇପଟକୁ ଫେଲେଇ ଦେବେ, ଯେମିତି ହାତର ପାପୁଲି ଦ୍ୱୟ ଆକାଶ ଉପରକୁ ରହିବ, ଆଙ୍ଗୁଳି ତା ଉପରେ ବି ଜୋର ଦେବେନି, ଆଉ ଆଖିକୁ ବନ୍ଦ କରିକି ରଖିବେ, ପୁରା ମନକୁ ଏକାଗ୍ରତା କରିବେ, ମନକୁ ଅନ୍ତର୍ମୁଖୀ କରିବେ, ଆଖି ଖୋଲିବେ ନାହିଁ ଶବାସନ ସମୟରେ, କାହିଁକି ନା ଏଇଟା ଚେତନ ଅବସ୍ଥାରେ ଆମର ଶରୀର ଶକ୍ତି ସଂଗୃହିତ କରିଥାଏ।
1: ଆଜ୍ଞା,
0: ହାତ ଗୋଡ଼ ମଧ୍ୟ ହଲାଇବେ ନାହିଁ, କାହିଁକି ନା ଆପଣଙ୍କର ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ାକ ଥକା ହୋଇଯାଇଥାଏ, ଯେଉଁ ସୁସ୍ଥ ଅଙ୍ଗ ପ୍ରତ୍ୟଙ୍ଗ ଥାଏ ସେଥିରୁ ଶକ୍ତି ସ୍ଥାନାନ୍ତରିତ ହୋଇକି ଆସିଥାଏ।
1: ଆଜ୍ଞା,
0: ତେବେ ଆଉ ଗୋଟେ କଥା କହୁଛି, ଆମେ ଶବାସନରେ ବି ସେମିତି ଶୋଇ ରହି ଶରୀରର ପ୍ରତ୍ୟେକ ଅଂଶ ଉପରେ କ୍ରମାଗତ ଧ୍ୟାନ ଦେଇ ଶ୍ୱାସ ପ୍ରଶ୍ୱାସକୁ ଅବଲୋକନ କରିଥାଉ।
1: ଆଜ୍ଞା, ତାମାନେ ତାର ନିଶ୍ୱାସ ପ୍ରଶ୍ୱାସ ନେବାର ମଧ୍ୟ ଗୋଟିଏ ପ୍ରଣାଳୀ ରହିଛି।
0: ନିଶ୍ଚୟ, ସେ ଆସନ ହେଉ, ପ୍ରାଣାୟାମ ହେଉ, ଅବା ଧ୍ୟାନ ହେଉ, ଶ୍ୱାସ ପ୍ରଶ୍ୱାସର ଗୁରୁତ୍ୱ ରହିଛି।
1: ଆଜ୍ଞା, ଧ୍ୟାନ, ଯୋଗ ନିଦ୍ରା ଏବଂ ମାଇଣ୍ଡଫୁଲନେସ୍, ଏଇଟି ମହିଳାଙ୍କ ମନର ସ୍ୱାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଇଥାଏ?
0: ପ୍ରଥମେ ଆମେ ଜାଣିବା

0: ଧ୍ୟାନ ଉପରେ।
1: ଆଜ୍ଞା।
0: ଧ୍ୟାନ ଏକ ଦିବ୍ୟ ଅନୁଭୂତି, ଏହାକୁ ଭାଷାରେ ବ୍ୟକ୍ତ କରିବା ବହୁତ କଷ୍ଟସାଧ୍ୟ। ଏହା ଏପରି ଏକ ଅବସ୍ଥା ଯେଉଁଠି ଅବଚେତନ ମନ ନିରାଡ଼ମ୍ବର ଶରୀର ଓ ମନଠୁ ଉର୍ଦ୍ଧ୍ୱରେ ଉଠି ଆତ୍ମା ଉପରେ କେନ୍ଦ୍ରିତ ହୋଇ ପରମାତ୍ମାଙ୍କ ସହିତ ବିଲୀନ ହୋଇଥାଏ। ଏହା ଆତ୍ମ ଅନୁସନ୍ଧାନ କରିବା ପାଇଁ ଏକ ବୈଜ୍ଞାନିକ ପଦ୍ଧତି ମଧ୍ୟ।
1: ଆଜ୍ଞା।
0: କିଛି ସରଳ ପ୍ରଣାଳୀର ଧ୍ୟାନ ରହିଛି, ଯେମିତିକି ଜପ ଧ୍ୟାନ, ଭାବ ଧ୍ୟାନ, ଆନାପନା, ବିପାସ୍ୟନା, ରାଜଯୋଗ ଧ୍ୟାନ, ସହଜ ଧ୍ୟାନ ଓ ସାକ୍ଷୀ ଧ୍ୟାନ।
1: ତେବେ ଏହିସବୁ ପ୍ରକାର ଧ୍ୟାନକୁ ଜଣେ ସାଧାରଣ ମଣିଷ କରିପାରିବ?
0: ନିଶ୍ଚୟ କରିପାରିବ, ମାତ୍ର ନିଜ ନିଜର ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ସେମାନେ ଧ୍ୟାନ କରିବା ଉଚିତ।
1: ଆଜ୍ଞା।
0: ଯେମିତି ଆମର ଆନାପନା ଧ୍ୟାନ, ଏହାଦ୍ୱାରା ମନର ଏକାଗ୍ରତା ଭାବ ବୃଦ୍ଧି ପାଏ।
1: ଆଜ୍ଞା।
0: ଆଉ ଯଦି ମନରେ ଦୁଶ୍ଚିନ୍ତା ଆସୁଛି, ସେମାନଙ୍କର ମନରେ ସକାରାତ୍ମକ ଭାବନା ଆସୁନି, ତେବେ ସେମାନେ ସାକ୍ଷୀ ଧ୍ୟାନ କରିପାରିବେ। ସାକ୍ଷୀ ଧ୍ୟାନରେ କ'ଣ ହୁଏ, ସେ ତାଙ୍କର କିଛି ଇଷ୍ଟ ଦେବତା ହୁଅନ୍ତୁ କି ତାଙ୍କର ଗୁରୁ ହୁଅନ୍ତୁ, ତାଙ୍କର ଭଲ ଗୁଣମାନଙ୍କୁ ମନେ ପକାଇକି ଧ୍ୟାନ କରନ୍ତି। ସେପରି ସହଜ ଧ୍ୟାନ ହେଉଛି, ଆମେ ଯେତେବେଳେ ରାତିରେ ଶୋଇବା ଅବସ୍ଥାରେ ଆମେ ଶୋଇ ରହି ଦିନର ସମସ୍ତ କାର୍ଯ୍ୟକୁ ମନେ ପକାଇବା।
1: ଆଜ୍ଞା। ଆମ ମନରେ
0: ସକାରାତ୍ମକ ଭାବନା ଆସିଯାଇଥାଏ। ଜପ ଧ୍ୟାନ ଯୋଉଟା ଆମର ଓମ୍ ଚାଣ୍ଟିଂ, ଓମ୍ ଚାଣ୍ଟିଂ କରିକି ଆମେ ସେ ଜପ ଧ୍ୟାନଟା କରିପାରିବା।
1: ଆଜ୍ଞା।
0: ଧ୍ୟାନ କରିବା ଦ୍ୱାରା ମନରେ ଶାନ୍ତି ଭାବ ଆସେ, ମନ ସ୍ଥିର ରୁହେ, ଆମର ଭୟ କମିଯାଏ, ଏକାଗ୍ରତା ବଢ଼େ, ଚିନ୍ତା କମି, ନିଦର ଗୁଣବତ୍ତା ବଢ଼ିଥାଏ।
1: ଆଜ୍ଞା।
0: ମାଇଣ୍ଡଫୁଲନେସ୍, ମାଇଣ୍ଡଫୁଲନେସ୍ ହେଉଛି ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ସଚେତନ ଓ ଉପସ୍ଥିତ ରହିବାର ଅବସ୍ଥା।
1: ଆଜ୍ଞା।
0: ସରଳ ଭାଷାରେ ଆମେ କହିପାରିବା, ଆମେ ଯାହା କରୁଛେ ତାକୁ ପୂର୍ଣ୍ଣ ଧ୍ୟାନ ସହିତ କରିବା ହେଉଛି ମାଇଣ୍ଡଫୁଲନେସ୍।
1: ଆଜ୍ଞା। ମାନେ ସେଇ କାମ କରିବାରେ ଆମେ ଏକାଗ୍ରତା ରଖିବା।
0: ଉଦାହରଣ ସ୍ୱରୂପ, ଆମେ ଭୋଜନ କରିବା ସମୟରେ କେବଳ ଭୋଜନର ସ୍ୱାଦ ଓ ଉପସ୍ଥିତି ଉପରେ ଧ୍ୟାନ ଦେବା।
1: ଆଜ୍ଞା।
0: ଏହି ମାଇଣ୍ଡଫୁଲନେସ୍ କ'ଣ କରିଥାଏ, ମାନସିକ ଚାପ ଓ ଚିନ୍ତାକୁ କମାଇଥାଏ, ଏକାଗ୍ରତା ଓ ସ୍ମୃତି ଶକ୍ତିକୁ ବଢ଼ାଇ ଆତ୍ମସଚେତନତାକୁ ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ।
1: ଆପଣ ଯେଉଁ ଯୋଗର ବିଭିନ୍ନ ସୋପାନ କଥା କହିଲେ, ଯାହାକି ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଏବଂ ଉପକାରୀ, ଏସବୁକୁ କରିବାର ପ୍ରକୃଷ୍ଟ ସମୟ କେତେବେଳେ ଏବଂ କେତେ ସମୟ ଧରି ଜଣେ ଏହାକୁ କରିପାରିବ?
0: ପ୍ରକୃତରେ ଯୋଗାଭ୍ୟାସର ପ୍ରକୃଷ୍ଟ ସମୟ ହେଉଛି ପ୍ରାତଃ ସମୟ, ନହେଲେ ସନ୍ଧ୍ୟା ସମୟ।
1: ଆଜ୍ଞା।
0: ଜଣେ ଯଦି ସକାଳ ଟାଇମ୍ରେ ସମୟ ପାଉନାହାନ୍ତି, ତେବେ ସେ ସନ୍ଧ୍ୟା ସମୟରେ କରିପାରିବେ। ମାତ୍ର ଲଞ୍ଚ ଟାଇମ୍ରେ ସେମାନେ ଯଦି ଗୁରୁ ଖାଦ୍ୟ ଖାଇଥିବେ, ତାର 5 ଘଣ୍ଟା ପରେ ସେମାନେ ଯୋଗାଭ୍ୟାସ କରିପାରିବେ।
1: ଆଜ୍ଞା।
0: ଆଉ ଯଦି ସନ୍ଧ୍ୟା ସମୟରେ କିଛି ହାଲକା ଭୋଜନ କରିଥିବେ, ଯୋଉଟା ଜଳଖିଆ ଆକାରରେ ନେଇଥିବେ, ତାର 2 ଘଣ୍ଟା ପରେ ସେମାନଙ୍କୁ ଯୋଗାଭ୍ୟାସ କରିପାରିବେ।
1: ଆଜ୍ଞା। ଯୋଗ କରିବା ପାଇଁ କି କୌଣସି ବିଧିବଦ୍ଧ ବା ବିଶେଷ ସ୍ଥାନ ଦରକାର କି?
0: ସ୍ଥାନଟି ପରିଷ୍କାର ହେଇଥିବ, ତାର ବାତାବରଣ ଶୁଦ୍ଧ ଥିବ। ସବୁଠୁ ବଡ କଥା ହେଲା, ଆମେ ଯୋଉ ଭୂମି ଉପରେ କରିବା ତାହା ସମତୁଲ ହୋଇଥିବ।
1: ଅନେକ ସମୟରେ ଦେଖାଯାଇଛି ଯେ ପ୍ରସବ ପରେ ଅନେକ ମାଙ୍କର ବିଭିନ୍ନ ପ୍ରକାର ମାନସିକ ସମସ୍ୟା ହେଇଥାଏ, ସେମାନେ ଅବସାଦଗ୍ରସ୍ତ ହୁଅନ୍ତି, ଚିଡ଼ିଚିଡ଼ା ବି ହୁଅନ୍ତି। କହିବାକୁ ଗଲେ ଗୋଟେ ପ୍ରକାର ନୂଆ ଦାୟିତ୍ୱକୁ ସେମାନେ ତୁଲାଇବାରେ ଟିକେ ତାଙ୍କୁ କଷ୍ଟ ଅନୁଭବ ହେଇଥାଏ।
0: ଆଜ୍ଞା।
1: ସେ ସମୟରେ ଯୋଗ ସେମାନଙ୍କୁ ଏହି ସମସ୍ୟାରୁ ରକ୍ଷା କରିବା ପାଇଁ ବା ଏହି ସମସ୍ୟାକୁ ଦୂର କରିବା ପାଇଁ ଯୋଗର ଏଥିରେ କ'ଣ ଭୂମିକା ରହିଛି?
0: ବହୁତ ସୁନ୍ଦର ପ୍ରଶ୍ନଟିଏ ପଚାରିଲେ। ଆମର ଯୋଉ ପ୍ରସବୋତ୍ତର ଅବସ୍ଥା, ଯାହାକୁ ଆମେ ପୋଷ୍ଟ ପାର୍ଟମ୍ ଡିପ୍ରେସନ୍ କହିଥାଉ, ଏହି ସମୟରେ କ'ଣ ହୁଏ, ମହିଳାଙ୍କର ହର୍ମୋନ୍ ଅସନ୍ତୁଳନତା ଯୋଗୁଁ ସେମାନଙ୍କର ଚିନ୍ତା, ଉଦାସୀନତା, ଚିଡ଼ଚିଡ଼ାପଣ ସେମାନଙ୍କ ପାଖରେ ଦେଖାଯାଇଥାଏ, ନିଦ୍ରାହୀନତା।
1: ଆଜ୍ଞା।
0: ଆଉ ସେମାନେ ମାନସିକ ଚାପର ମଧ୍ୟ ବଶବର୍ତ୍ତୀ ହୋଇଥାନ୍ତି। ଏସବୁ ସମସ୍ୟାର ସମାଧାନ ଦିଗରେ ଯୋଗର ବିଶେଷ ଗୁରୁତ୍ୱ ରହିଛି। ଏହି ସମୟରେ ସେ ମହିଳାମାନେ ଯଦି ନିୟମିତ ଭାବେ ଆସନ, ପ୍ରାଣାୟମ ଓ ଧ୍ୟାନ ଆଦି କରନ୍ତି, ତେବେ ତାଦ୍ୱାରା କ'ଣ ହେଇଥାଏ, ସେମାନଙ୍କର ମାନସିକ ସନ୍ତୁଳନତା ବୃଦ୍ଧି ପାଇ ଚାପ ଓ ଚିନ୍ତା କମିଯାଇଥାଏ।
1: ଆଜ୍ଞା।
0: ପୁଣି କ'ଣ ହେଇଥାଏ ନା, ଭାବନାତ୍ମକ ସ୍ଥିରତାରେ ମଧ୍ୟ ସୁଧାର ଆସେ।

0: ଆସିଥାଏ। ସେମାନେ ଯାହା ଭାବନ୍ତି ପଜିଟିଭ ୱେରେ ଭାବନ୍ତି, ଆଉ ତାପରେ ସେମାନଙ୍କର ସହନଶୀଳତାର ଶକ୍ତି ବଢ଼େ, ନିଦ୍ରାର ଗୁଣବତ୍ତା ମଧ୍ୟ ବଢ଼ିଥାଏ
1: ଆଜ୍ଞା,
0: ଯାହାଦ୍ୱାରା ସେମାନଙ୍କର ମନ ଶାନ୍ତ ଓ ସ୍ଥିର ରୁହେ। ତେଣୁ ମହିଳାମାନେ ଏହି ସମୟରେ ସବାସନ, ମକରାସନ, ବାଳାସନ, ଭୁଜଙ୍ଗାସନ ଆଦି କରିବା ସହିତ ନାଡ଼ିଶୋଧନ ପ୍ରାଣାୟମ, ଭ୍ରାମରୀ ପ୍ରାଣାୟମ, ଯୋଗ ନିଦ୍ରା ଓ ଧ୍ୟାନ ଆଦି ଅଭ୍ୟାସ କରିବା ଜରୁରୀ ହୋଇଥାଏ।
1: ଯୋଗ କରିବା ପୂର୍ବରୁ ବା ଯୋଗ କରିବା ସମୟରେ ଆମକୁ କୋଉ ପ୍ରକାର ସାବଧାନତା ଅବଲମ୍ବନ କରିବା ଦରକାର?
0: ଯେହେତୁ ଯୋଗ ଏକ ପ୍ରାଚୀନ ଭାରତୀୟ ପ୍ରଣାଳୀ, ଏହା ଆମର ମୁନି ଋଷି ମାନଙ୍କର ଏକ ଅମୂଲ୍ୟ ଦାନ, ତେଣୁ ଆମେ ଯଦି ଏହାକୁ ସାବଧାନତା ସହିତ କରିବା ନିଶ୍ଚୟ ଏହାର ସୁଫଳ ପାଇପାରିବା। ସାବଧାନତା କହିବାକୁ ଗଲେ ଆମେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଖାଲି ପେଟରେ ଉଷୁମ ପାଣି ପିଇବା, ତାପରେ ଆମେ ସ୍ନାନ ସାରି ଯୋଗ କରିବା
1: ଆଜ୍ଞା,
0: ତାପରେ ହେଉଛି ସମତୁଲ ଭୂମିକୁ ଚୟନ କରିବା, ଆବଡ଼ା ଖାବଡ଼ା ହୋଇନଥିବ, ତା ଉପରେ ଆମେ କିଛି କମ୍ବଳ ହୋଇଥାଉ କିମ୍ବା ମ୍ୟାଟ୍ ପ୍ରଥମେ ପକାଇବା, ତା ଉପରେ ଏକ ସ୍ୱଚ୍ଛ ଶୁଭ୍ର ବେଡ଼ସିଟ୍ ପକାଇବା, ତାପରେ ସବୁବେଳେ ଖାଲି ପେଟରେ କରିବା, ଖାଦ୍ୟ ଖାଇ କିମ୍ବା ତୁରନ୍ତ ପାଣି ପିଇ ଆମେ ଯୋଗାଭ୍ୟାସ କରିବା ଅନୁଚିତ। ଯଦି ଆପଣ ପାଣି ପିଇଥିବେ ତାର ମିନିମମ୍ ଅଧ ଘଣ୍ଟା ପରେ ଯୋଗାଭ୍ୟାସ
1: ଆଜ୍ଞା,
0: ଯୋଗାଭ୍ୟାସ ସମୟରେ ପାଣି ପିଇବା ବର୍ଜନୀୟ। ଯୋଗ ସାଧନା ପାଇଁ ସମୟକୁ ବିଭାଜିତ କରି ମଧ୍ୟ ପାରିବେ, ଯେମିତି 10-15 ମିନିଟ୍ ସୂକ୍ଷ୍ମ କ୍ରିୟା ଓ ଆସନ ପାଇଁ ରଖିପାରିବେ, 10-15 ମିନିଟ୍ ପ୍ରାଣାୟମ ପାଇଁ ରଖିପାରିବେ ଏବଂ 10-15 ମିନିଟ୍ ଧ୍ୟାନ ପାଇଁ ମଧ୍ୟ ରଖିପାରିବେ। ଯୋଗରେ ନିୟମିତତା ସମୟର ଦୀର୍ଘତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ନିଜର ସାମର୍ଥ୍ୟ ଅନୁସାରେ ସବୁବେଳେ ଯୋଗାଭ୍ୟାସ କରନ୍ତୁ। ଋତୁସ୍ରାବ ସମୟରେ ଏବଂ ଅସୁସ୍ଥତା ସମୟରେ କେବେ ଯୋଗାଭ୍ୟାସ କରିବେନି। ଜଣେ ଯଦି ଗର୍ଭବତୀ ମହିଳା ହେଇଥିବ, ସେ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଯୋଗାଭ୍ୟାସ କରିବା ଉଚିତ
1: ଆଜ୍ଞା।
0: ଜଣେ ଯଦି ଅସୁସ୍ଥ ବ୍ୟକ୍ତି ହୋଇଥିବେ, ସେମାନେ ଡାକ୍ତରଙ୍କର ବିନା ପରାମର୍ଶରେ କୌଣସି ଯୋଗାଭ୍ୟାସ କରନ୍ତୁ ନାହିଁ। ଜଣେ ଯଦି ଉଚ୍ଚ ରକ୍ତଚାପର ରୋଗୀ ହୋଇଥିବେ, ସେ ସୂର୍ଯ୍ୟ ନମସ୍କାର ନ କରିଲେ ଭଲ
1: ଆଜ୍ଞା।
0: ଆଉ ଜଣେ ଯଦି ହୃଦୟ ରୋଗୀ ହୋଇଥିବେ, ସେ ଯେତେ ସହଜ ଯୋଗ କରିପାରିବେ, ଯୋଗକୁ ସବୁବେଳେ ଆମେ ମନେ ମନେ କରିବା, ଜୋର ଦେବା ନାହିଁ
1: ଆଜ୍ଞା।
0: ବୟସ୍କ ବ୍ୟକ୍ତିମାନେ ଯଦି ଯୋଗାଭ୍ୟାସ କରିବାକୁ ଚାହୁଁଛନ୍ତି, ତେବେ କେବଳ ସୂକ୍ଷ୍ମ କ୍ରିୟାମାନ କରିବା ସେମାନଙ୍କ ପାଇଁ ଉପଯୋଗୀ ଅଟେ
1: ଆଜ୍ଞା।
0: ଆଉ ତା ସହିତ ସେମାନେ ପ୍ରାଣାୟମ ମଧ୍ୟ କରିପାରିବେ, ଯେମିତି ଅନୁଲୋମ ବିଲୋମ ପ୍ରାଣାୟମ। ଅନୁଲୋମ ବିଲୋମ ପ୍ରାଣାୟମଟି ଏପରି ଏକ ପ୍ରାଣାୟମ ଯାହାକୁ ସମସ୍ତେ କରିପାରିବେ
1: ଆଜ୍ଞା।
0: ଆହୁରି ଆମର ପ୍ରାଣାୟମ ରହିଛି, ଯେପରି ଭ୍ରାମରୀ ପ୍ରାଣାୟମ। ଉଚ୍ଚ ରକ୍ତଚାପ ରୋଗୀମାନେ ଭ୍ରାମରୀ ପ୍ରାଣାୟମ କରିପାରିବେ, ମାତ୍ର ସେମାନେ କୁମ୍ଭକ ଲଗାଇବେ ନାହିଁ। କୁମ୍ଭକର ଅର୍ଥ ହେଉଛି ସେମାନେ ଶ୍ୱାସ ପ୍ରଶ୍ୱାସକୁ ରୋକିକି ରଖିବେ ନାହିଁ। ସେହିପରି ଭାବେ ଯେଉଁମାନେ ଆସ୍ଥମା ରୋଗୀ ଅଛନ୍ତି, ସେମାନେ ମଧ୍ୟ କୁମ୍ଭକ ଲଗାଇବେ ନାହିଁ।
1: ଆପଣ ତ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଥିଲେ ଯେ ମନ ଓ ଯୋଗର କିଭଳି ସମ୍ପର୍କ ରହିଛି, ଆଉ ଯୋଗ ମନର ସ୍ୱାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଇଥାଏ, ଯୋଗ କରିବା ସମୟରେ ମଧ୍ୟ ଆମେ କିଭଳି ସାବଧାନତା ଅବଲମ୍ବନ କରିବା ସେ ସମ୍ପର୍କରେ। ତେବେ ଶେଷରେ ଯେଉଁ ଶ୍ରୋତାମାନେ ଆମର ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ଯୋଗ କେବଳ ଶରୀରର ଚର୍ଚ୍ଚା ନୁହେଁ, ଏହା ଏକ ଜୀବନଶୈଳୀ। ପ୍ରତିଦିନ କିଛି ସମୟ ନିଜ ପାଇଁ ବାହାର କରନ୍ତୁ। ଯୋଗାଭ୍ୟାସ, ସକାରାତ୍ମକ ଚିନ୍ତା, ସନ୍ତୁଳିତ ଆହାର, ସଠିକ୍ ଦିନଚର୍ଯ୍ୟା ଓ ପର୍ଯ୍ୟାପ୍ତ ନିଦ୍ରାକୁ ଜୀବନର ଅଂଶ କରନ୍ତୁ। ମୋବାଇଲ ଓ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଠାରୁ ଦୂରରେ ରୁହନ୍ତୁ। ପରିବାର ଓ ବନ୍ଧୁମାନଙ୍କ ସହ ସୁସ୍ଥ ସମ୍ପର୍କ ରଖନ୍ତୁ। ନିଜ ଭାବନାକୁ ଦମନ ନ କରି ଖୋଲା ମନରେ ପ୍ରକାଶ କରନ୍ତୁ। ଆପଣଙ୍କ ଶାନ୍ତ ମନ, ଉତ୍ତମ ବ୍ୟବହାର ଓ ଆତ୍ମବିଶ୍ୱାସ ହିଁ ପରିବାର, କାର୍ଯ୍ୟକ୍ଷେତ୍ର ଓ ସମାଜ ପ୍ରତି ଆପଣଙ୍କ ଅବଦାନକୁ ଅଧିକ ସୁନ୍ଦର କରିପାରିବ। ସୁସ୍ଥ ମନ ସୁଖୀ ଜୀବନର ଚାବିକାଠି।
1: ସତରେ ଯୋଗ ଆମ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର କିଭଳି

0: ଭଳି ସକାରାତ୍ମକ ପ୍ରଭାବ ରହିଛି ସେ ସମ୍ପର୍କରେ ଆପଣ ଖୁବ୍ ସୁନ୍ଦର ଭାବରେ ବୁଝାଇ କହିଲେ। ଆପଣଙ୍କର ଏହି ସୁନ୍ଦର ଆଲୋଚନା ପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଶୁଣିଲେ ନାରୀ ମହଲ।
2: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
3: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣ ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
2: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
3: ବିକାଶର ଧାରା ଓଡ଼ିଶା ସାରା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟେ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ଛଅ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ନିସ୍ଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଡେରାଡୁନ୍ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ 158ତମ ପାସିଂ ଆଉଟ୍ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି। ଆସାମର ଜୋରହାଟ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର AM-32 ପରିବହନ ବିମାନ। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ପ୍ରତ୍ୟାଖ୍ୟାନ କଲା ଇରାନ୍। ଏବଂ ବର୍ଷା ଯୋଗୁଁ ବିଳମ୍ବ ହୋଇଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଛଅ ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଭାରତ ଫ୍ରାନ୍ସ ଏବଂ ଅନ୍ୟାନ୍ୟ ଦେଶର ଶ୍ରେଷ୍ଠ ନବସୃଜନ ଷ୍ଟାର୍ଟଅପ୍ ତଥା ନିବେଶକଙ୍କୁ ଏହି କାର୍ଯ୍ୟକ୍ରମ ଏକତ୍ରିତ କରିବ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସର ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ଦେଶର ଷ୍ଟାର୍ଟଅପ୍ କ୍ଷେତ୍ରକୁ ବିଶ୍ୱସ୍ତରୀୟ ନିବେଶ ସହ ସଂଯୋଗ ସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ସ୍ଲୋଭାକିଆ ଗଣରାଜ୍ୟକୁ ପ୍ରଥମ ଗସ୍ତ ହେବ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆ ପ୍ରତିପକ୍ଷ ଫିକୋ ଏବଂ ସେଠାକାର ରାଷ୍ଟ୍ରପତି ଫେଲେଗ୍ରିନ୍ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ 2024ରେ ଦ୍ୱିପାକ୍ଷିକ ବାଣିଜ୍ୟ ଏଲିବିନିୟନ୍ ଆମେରିକା ଡଲାର ଅତିକ୍ରମ କରିଥିବାବେଳେ ଗତବର୍ଷ ଏହା 1.8 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ସ୍ଲୋଭାକିଆ ଗସ୍ତ ଶେଷ କରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଓ 17 ତାରିଖରେ G7 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଶ୍ୱିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ୟୁରୋପ ଏବଂ G7 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି।

ଉତ୍ତରାଖଣ୍ଡର ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀରେ ଆଜି 158ତମ ପାସିଂ ଆଉଟ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେଇ ପାସିଂ ଆଉଟ୍ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହ ଭାରତୀୟ ସେନା 481 ଜଣ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିଛି। ଏହାବ୍ୟତୀତ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର 34 ଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ସେମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ପ୍ରଥମଥର ପାଇଁ ଏକାଡେମୀରୁ 9 ଜଣ ମହିଳା କ୍ୟାଡେଟ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପାସିଂ ଆଉଟ୍ ସମାବେଶକୁ ସମ୍ବୋଧନ କରି କହିଛନ୍ତି, ମହିଳା କ୍ୟାଡେଟ୍ ସଫଳତାର ସହ ଏହି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ଏକାଡେମୀର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତୀୟ ସାମରିକ ଏକାଡେମୀ ସମ୍ମାନ ସାହସ ଏବଂ ରାଷ୍ଟ୍ରସେବାର ପ୍ରତୀକ ବୋଲି ରାଷ୍ଟ୍ରପତି ବର୍ଷ୍ଣନା କରିଛନ୍ତି। ପାସିଂ ଆଉଟ୍ କ୍ୟାଡେଟ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବା, ସାହସିକ ନିଷ୍ପତ୍ତି ନେବା ଏବଂ ବର୍ଦ୍ଧିତ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ନୈତିକ ଦାୟିତ୍ୱ ନିର୍ବାହ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ପ୍ରଶିକ୍ଷଣରେ ଉତ୍କର୍ଷତା ପ୍ରତିପାଦନ କରିଥିବା କ୍ୟାଡେଟ୍କୁ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ପରିପ୍ରକାଶ ପାଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମ ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ପ୍ରୋହାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରର ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୟୁସେନା ଦେଇଥିବା ସୂଚନା ଅନୁଯାୟୀ AM-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ବାୟୁସେନା ସୂଚନା ଦେଇଛି। ଦେଶବ୍ୟାପୀ କନ୍ୟାସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ମସିହାରେ ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟାସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟାସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ କନ୍ୟାସନ୍ତାନଙ୍କର ନାମଲେଖା 2014-15 ରହିଥିବା 75.51%ରୁ ବୃଦ୍ଧି ପାଇ 2024-25 80.2% ପହଞ୍ଚିଥିଲା। କନ୍ୟାସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ସଂଘର୍ଷର ଅବସାନ ନେଇ ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ଇରାନ୍ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗଣମାଧ୍ୟମ ସହ ସାକ୍ଷାତକାରରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଚୁକ୍ତି ନେଇ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିଜିଟାଲ୍ ଭାବରେ ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ତେବେ ନୌସେନା ଅବରୋଧ ପ୍ରତ୍ୟାହାର ଏବଂ ଜବତ ଇରାନ୍ ସମ୍ପତ୍ତି ମୁକ୍ତ ନ ହେବା ଯାଏଁ ଆମେରିକା ସହ ସ୍ଥାୟୀ ଚୁକ୍ତିକୁ ତେହେରାନ ସମର୍ଥନ କରିବ ନାହିଁ ବୋଲି ଶ୍ରୀ ଅର୍ଘାଚି ସ୍ୱଷ୍ଟ କରିଛନ୍ତି। ଦେଶର ଆର୍ଥିକ ସାର୍ବଜନୀନ ଅଧିକାରର ସୁରକ୍ଷା ସୁନିଶ୍ଚିତ ହେବା ଏବଂ ପ୍ରତିକୂଳ ପଦକ୍ଷେପର ପ୍ରତ୍ୟାହାର ଚୂଡ଼ାନ୍ତ ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବୋଲି ଇରାନ୍ କହିଛି। ଅନ୍ୟପକ୍ଷରେ ଇସ୍ଲାମାବାଦରେ ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଏକ ଚିଠା ଚୁକ୍ତି ଉପରେ ଉଭୟ ଇରାନ୍ ଓ ଆମେରିକା ସହମତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଇବୋଲାଜନିତ ମୃତ୍ୟୁ ସଂଖ୍ୟା 139 ହୋଇଛି। ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଇବୋଲା ସଂକ୍ରମଣ 699 ପହଞ୍ଚିଛି। ଇଟୁରୀ ପ୍ରଦେଶରେ 17 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ 5 ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶର ଇଟୁରୀ, ଉତ୍ତର କିଭୁ ଏବଂ ଦକ୍ଷିଣ କିଭୁ ଆଦି ପ୍ରଦେଶରେ ସ୍ୱାସ୍ଥ୍ୟ ଜୋନ୍ରେ ଇବୋଲା ସଂକ୍ରମଣ ବୃଦ୍ଧି ପାଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପିଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଦେଶର ଯୁବବର୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ବିନିର୍ମାଣ କ୍ଷେତ୍ର, ମହାକାଶ, ସେମିକଣ୍ଡକ୍ଟର ଏବଂ ଡ୍ରୋନ୍ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱସ୍ତରରେ ଏକ ପ୍ରମୁଖ ଷ୍ଟାର୍ଟଅପ୍ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ସଫଳତା ଯୁବବର୍ଗଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କ୍ରୀଡ଼ା କ୍ଷେତ୍ରଠାରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତ୍ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଦେଶରେ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଭିଭିଭୂମି, ନବସୃଜନ, ଉଦ୍ୟୋଗ କ୍ଷେତ୍ର ଆଦିକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ଗତ 12 ବର୍ଷ ଧରି କେନ୍ଦ୍ରରେ ଏନ୍ଡିଏ ସରକାର ଯୁବ ନେତୃତ୍ୱାଧୀନ ବିକାଶ ଉପରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020

0: ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପ୍ର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିଛି। 2036 ଅଲମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ମସିହାରେ ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ଗୋଷ୍ଠୀଗତ ସମ୍ପୃକ୍ତି ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୁରୀ ଗସ୍ତରେ ଯାଇ ନିକଟସ୍ଥ ରେଳ ଷ୍ଟେସନରେ ଚାଲୁଥିବା ନବୀକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହଣୀ ପାଇଁ 100ଟି ବିଶ୍ରାମ ଗୃହ ନିର୍ମାଣ କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଜୁନ୍ 20 ତାରିଖରେ ରାଇରଙ୍ଗପୁରଠାରେ ହେବାକୁ ଥିବା ସମାରୋହରେ ଯୋଗଦେଇ 4ଟି ପ୍ରକଳ୍ପର ଉଦ୍ଘାଟନ ଓ 2ଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ୍ ପକ୍ଷରୁ ଆସନ୍ତା 19-20 ତାରିଖରେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି। ଗତକାଲି ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂରଣ କରିଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସହିତ ନୂତନ ଯୋଜନାର ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ନନ୍ଦପଡ଼ାର ବାବା ବମ୍ବରାଡ଼ ବାଲୁଙ୍କେଶ୍ୱରଙ୍କ ପତ୍ରପିଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଯାତ୍ରା କମିଟି ପକ୍ଷରୁ ଆଡ଼ମ୍ବର ସହକାରେ ପ୍ରସ୍ତୁତି ଚାଲିଛି। କନ୍ୟା ପିତାମାତାଙ୍କ ଘରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୀତଳଷଷ୍ଠୀ ଯାତ୍ରା ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ।
1: ଆସନ୍ତାକାଲିଠାରୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଛି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁକେଶ୍ୱରଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ 18 ତାରିଖ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ପତରପେଣ୍ଡି ପରେ ଦେବନିମନ୍ତ୍ରଣ ବରାନୁଗମନ ଓ କନ୍ୟା ବିଦାୟ ପରି କାର୍ଯ୍ୟକ୍ରମ ରହିଛି। ସେହିପରି 19 ତାରିଖ ମଧ୍ୟରାତ୍ରରୁ ମହାଆଳତି ପରେ ସମ୍ବଲପୁରରେ 16 ଘଣ୍ଟା ଧରି ନଗର ପରିକ୍ରମା କାର୍ଯ୍ୟକ୍ରମ ପ୍ରତିବର୍ଷ ପରେ ଅନୁଷ୍ଠିତ ହେବ। ସହରର ସମସ୍ତ ପଡ଼ାରୁ ଦେବଦମ୍ପତି ବାହାରି ନଗର ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ୟା ପିତାମାତା ଘରେ ମଧ୍ୟ କିଣାବିକା ସରିଥିବା ବେଳେ କୁଣିଆ ଆସିବା ଆରମ୍ଭ ହେଲେଣି। ନନ୍ଦପଡ଼ା ପରି ଝାଡୁଆପଡ଼ା ମୋଦିପଡ଼ା ବୁଢ଼ାରଜା ବଡ଼ବଜାର ଠାକୁରପଡ଼ା ପ୍ରମୁଖ ଯାତ୍ରା କମିଟି ମଧ୍ୟ ପ୍ରସ୍ତୁତି ସାରିଲେଣି। ଏନେଇ ଶୀତଳଷଷ୍ଠୀ ଯାତ୍ରାର ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର ବାବୁ କହିଛନ୍ତି,
2: ଦେଖୁନ୍ ଆମର ପତ୍ରପେଣ୍ଡି ଯାତ୍ରା ଯେନ୍ଟା କହୁଛୁ ଷଷ୍ଠୀର, ଏଇଟା ହଉଛି ମାତା ପାର୍ବତୀଙ୍କର ପତ୍ରପେଣ୍ଡି ଯାତ୍ରା। ତାପରେ ଆମର କାଲି ଗଲା ହଉଥିଲ, ପରଦିନ ହଉଛି ନୃସିଂହନେଉତା। ନୃସିଂହନେଉତା ଯାତ୍ରାରେ ନୃସିଂହ ମହାପୁରୁ ବାହାରି କରି ପ୍ରତ୍ୟେକ ଦେବାଦେବୀ ମନ୍ଦିରକେ ଯାଇକିରି ନେଉତା ଦିଆହେସି ଯେ ସମସ୍ତେ ଶିବ ପାର୍ବତୀଙ୍କ ବାହାଘରରେ ଆସ। ସେଇ ହିସାବରେ ନେଉତା ଯାତ୍ରା ସରିଲା ପରେ 19 ତାରିଖ ଅଛେ ଆମର ବାହାଘର। ବାହାଘର ଆଗରୁ ଆମର ଗୋଟେ ସମ୍ବଲପୁର ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ପରମ୍ପରା ଅଛେ, ସାକ୍ଷୀ ଗୋପୀନାଥ ଆଗମନ। ଆମର ସାକ୍ଷୀପଡ଼ା ସାକ୍ଷୀ ଗୋପୀନାଥ ମନ୍ଦିରରୁ ମହାପୁରୁ ଆସନ୍, ସେଟା ସାକ୍ଷୀ ଦେବାର ଲାଗି ଶିବ ପାର୍ବତୀଙ୍କର ବାହାଘରରେ ଶ୍ରୀକୃଷ୍ଣଙ୍କୁ ଡକା ହେସି ସାକ୍ଷୀ କରବାର ଲାଗି। ତାପରେ
0: ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ଆସନ୍ତା 1 ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମସ୍ତ ପ୍ରତିଷ୍ଠାନର ଶୁଦ୍ଧ ଲେଖନୀ ଏବଂ ଉଚ୍ଚାରଣ ନିଶ୍ଚିତ କରାଯିବ, ନାମକରଣରେ ଥିବା ଅସଙ୍ଗତି ଦୂର କରିବା ସହ ଭାଷା ଓ ଐତିହ୍ୟର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି

ମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି ସକାଳ 6:15ରୁ 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800315708କୁ ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଆଧାରରେ ଢେଙ୍କାନାଳ ଜିଲ୍ଲାରେ ମୋଟ 3,05,542 ଜଣ ହିତାଧିକାରୀ ଉପକୃତ ହେବେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଯୁକ୍ତଧାରା ପୋର୍ଟାଲ ସମ୍ପର୍କିତ ଅନୁଧ୍ୟାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମବାୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତରାୟ ଯୋଗଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ଓ ସଫଳ ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ସ୍ଥିତ ଆଦିବାସୀପଡ଼ାଠାରେ 500 କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍କୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସାମାଜିକ ସାଂସ୍କୃତିକ ଓ ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ସହିତ ବିଭିନ୍ନ ସଭାସମିତି ବୈଠକ ଆଦି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ମାଳବିକା ଦେବୀ କହିଛନ୍ତି। ଭଦ୍ରକ ଜିଲ୍ଲାର 7 ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାରେ ଥିବା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗ ଅନୁକୂଳ ଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗନ୍ତ ସୃଷ୍ଟି କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପତରପେଣ୍ଡି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: सुना, फिल्म का नाम था भूल ना जाना।

0: नमस्कार, आकाशवाणी समाचार के साथ मैं मुनीश शर्मा।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ ଗୀତଟି ଗାଇଛନ୍ତି ନବକିଶୋର ମିଶ୍ର, ଶିବବ୍ରତ ଦାସଙ୍କ ରଚନାରୁ।

ଶୁଣୁଥିଲେ ଭକ୍ତି ଗୀତ। ଗୀତ ଗୁଡ଼ିକ ଥିଲା ନବକିଶୋର ମିଶ୍ର, ସ୍ୱାଗତିକା ରଥ ଏବଂ ବାସୁଦେବ ରଥଙ୍କ କଣ୍ଠରେ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ଡକ୍ଟର ନିର୍ମଳ ନାୟକଙ୍କ ରଚନାରୁ ପ୍ରଥମ ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ଶିବା।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ଆସନ୍ତୁ ଜାଣିବା ଅଂଶୁଘାତ ସମ୍ବନ୍ଧୀୟ ଜରୁରୀ ସୂଚନା। ଜରୁରୀ କାମରେ ବାହାରକୁ ଯିବାକୁ ଥିଲେ କଳା ଚଷମା ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍ଏସ୍ ଦ୍ରବଣ, ପଣା, ତୋରାଣୀ, ଘୋଳ ଦହି ଓ ଆଖୁରସ ପିଅନ୍ତୁ। କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ହାଲିଆ ଲାଗିଲେ ଛାଇ ଜାଗା ଓ ପବନ ଚଳାଚଳ ସ୍ଥାନରେ ବିଶ୍ରାମ ନିଅନ୍ତୁ। ଘରେ ଟିଣ ଓ ଆଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ।

ଟାଣ ଖରାରେ ପଦାକ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ, ଦିନ 11ରୁ 3ଟା ମଧ୍ୟରେ କୌଣସି ପ୍ରକାର କଠିନ ପରିଶ୍ରମ କରନ୍ତୁ ନାହିଁ, ଖରାବେଳେ ନିଆଁ ପାଖରେ କାମ କରନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁ ନାହିଁ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15ରୁ 9:00 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105।

ଆଜି ରାତି 8ଟାରେ ଆମ କେନ୍ଦ୍ରରୁ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 8:30ରେ ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା, ବାତ୍ୟାର ଉତ୍ପତ୍ତି ଓ ଏହାର ନାମକରଣ ପଛରେ ଥିବା ବୈଜ୍ଞାନିକ କାରଣ। ରଚନା ତଥା ଉପସ୍ଥାପନାରେ ଅଛନ୍ତି ସ୍ମିତା ଦାସ।

ଶେଷ ହେଲା ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

0: କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
3: ତୋର ତ ଏସବୁ ଅଭ୍ୟାସ ନଥିଲା।
4: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦ ଆପେ ଆପେ ଚାଲିଯିବ।
2: ଆରେ ନାଇଁ ନାଇଁ,
4: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
5: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ପୁରୀସ୍ଥିତ ଲୋକଭବନଠାରେ ରେଳବାଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ବୈଠକରେ ରେଳ ସଂଯୋଗୀକରଣରେ ଉନ୍ନତି, ଯାତ୍ରୀ ସେବା ବୃଦ୍ଧି ଏବଂ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୟସୀମା ମଧ୍ୟରେ ସମାପ୍ତ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସମର୍ଥନ ମିଳିବ ବୋଲି ଡକ୍ଟର କମ୍ଭମ୍ପାଟି ମତବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ କରାଯାଉଥିବା ପୁନଃବିକାଶ କାର୍ଯ୍ୟ, ଯାତ୍ରୀ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ଆଗାମୀ 2027 ରଥଯାତ୍ରା ପୂର୍ବରୁ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ରାଜ୍ୟପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଓ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ୍, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ସଡ଼କ ମରାମତି, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଏବଂ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ରାଇରଙ୍ଗପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଓ

0: ସାଧାରଣ ସଭାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା 19 ତାରିଖରେ ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା 20 ତାରିଖରେ ରାଇରଙ୍ଗପୁରଠାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିନିମନ୍ତେ 150 ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ନେଇ ପୂର୍ବାଞ୍ଚଳ ଉପ ଆରକ୍ଷୀ ମହାନିର୍ଦ୍ଦେଶକ ଡିଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କୋରାପୁଟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଗତ 2 ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାଣ୍ଡିଆ ଉତ୍ପାଦନରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବା ସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ 2 ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ 152 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ କଂସାରୀଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 16 ଗ୍ରାମର 1,52,600 ଲୋକ ଉପକୃତ ହେବେ। ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିଟ୍ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା 2027 ମାର୍ଚ୍ଚ ସୁଦ୍ଧା ଇନ୍ଷ୍ଟିଚ୍ୟୁଟ୍ ଷ୍ଟୋରେଜ୍ କମ୍ପ୍ଲିଟ୍ ହେଇପାରିବ। ଯାହାଫଳରେ କି 2 ପ୍ରମୁଖ କଥା, ଗୋଟିଏ ହେଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ଼ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି, ଡ୍ରିଙ୍କିଂ ୱାଟର ଆଭେଲେବିଲିଟି, ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ।
0: ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ଗଣଯୋଗ ଅଭିଯାନ ଆସନ୍ତାକାଲି 6:15 7:35 ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେବ। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଟୋଲ୍ ଫ୍ରି ନମ୍ଘର 1800-315-7008 ଏକ ମିସ୍ଡ କଲ୍ କରି ଆଗ୍ରହୀ ବ୍ୟକ୍ତିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ରଜ ସଂକ୍ରାନ୍ତି ପାଇଁ ସରକାରୀ ଛୁଟି ଦିନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ କନ୍ୟା ସନ୍ତାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏକ ପ୍ରମୁଖ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ଉଭା ହୋଇଛି। 2015 ଲିଙ୍ଗଗତ ଅସମାନତା ଏବଂ ବୈଷମ୍ୟକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। କନ୍ୟା ସନ୍ତାନଙ୍କର ସୁରକ୍ଷା, ଶିକ୍ଷା ଏବଂ ବଞ୍ଚିବାର ଅଧିକାରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଗତ ଦଶନ୍ଧି ମଧ୍ୟରେ ଲିଙ୍ଗଗତ ଅସମାନତା ବହୁ ପରିମାଣରେ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ କନ୍ୟା ସନ୍ତାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। କନ୍ୟା ସନ୍ତାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା, ଗୋଷ୍ଠୀଗତ ସମ୍ପୃକ୍ତି, ସଚେତନତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଭାବେ କାର୍ଯ୍ୟ କରିବାରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏଲିନୋକୁ ନେଇ ରାଜ୍ୟର ଚାଷୀମାନେ ବ୍ୟତିବ୍ୟସ୍ତ ନ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କମ୍ ବର୍ଷା ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ଯୋଜନା ପ୍ରସ୍ତୁତ ରହିଛି। ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଓ ଦିଦାଇ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ଲକ୍ଷ୍ୟ ନେଇ ସ୍ୱିପ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ସମ୍ପ୍ରଦାୟର ନାଗରିକଙ୍କୁ ଶତପ୍ରତିଶତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ବଣ୍ଡା, କୋୟା ଓ ଆଦିମ ଜନଜାତି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଭୋଟ୍ ଅଧିକାର ସମ୍ପର୍କରେ ସଚେତନ କରାଯାଉଛି। ଜିଲ୍ଲାର ଖଇରପୁଟ

0: ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଏହି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏହାର ଲକ୍ଷ୍ୟ ବୋଲି ସୁଇପ୍ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେଇ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ବିଜୟୀ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଆ ଅସ୍ମିତା, ସମୃଦ୍ଧ କଳା ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ଶ୍ରୀ ପଟ୍ଟନାୟକ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ କୋରାପୁଟସ୍ଥିତ ସେକ୍ଟର ମୁଖ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ରକ୍ତଦାତାଙ୍କଠାରୁ ମୋଟ 92 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଚିକିତ୍ସକ ଦଳ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଦେଶକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ଯୁବପିଢ଼ିଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଆଜି ଯୁବ ଖେଳାଳିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ପାଠପଢ଼ା ସହିତ ଖେଳର ଧାରଣାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା, ପ୍ରତିଭା ଓ କୌଶଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏକାଡେମିକ ବ୍ୟାଙ୍କ କ୍ରେଡିଟ୍ ଏବଂ ଆପାର ଆଇଡି ଭଳି ନୂତନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅନୁଭବ, ସଫଳତା ଓ କୌଶଳକୁ ସ୍ୱୀକୃତି ପ୍ରଦାନ କରିବା ସହିତ ଶିକ୍ଷା ଓ କୌଶଳ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରୁଛି। 2036 ଅଲିମ୍ପିକ୍ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକଶିତ ଭାରତ 2047ର ସଂକଳ୍ପ ପୂରଣ ପର୍ଯ୍ୟନ୍ତ ଯୁବଶକ୍ତି ଭାରତର ସାମର୍ଥ୍ୟ ଓ ସମ୍ଭାବନାର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ବର୍ତ୍ତମାନ ଉତ୍ତର ଭାଗକୁ ଅଗ୍ରସର ହେଉଛି। ଆଗାମୀ 2-3 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ସ୍ଥାନକୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପୁରୀଠାରେ ରେଳ ଭିତ୍ତିଭୂମି ପ୍ରକଳ୍ପ ଓ ଯାତ୍ରୀ ସୁବିଧାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ୟା ସନ୍ତାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାମାଜିକ ଜୀବନ ପରିବର୍ତ୍ତନରେ ସଶକ୍ତ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ସୁକନ୍ୟା ଜେନା। ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶର ସାମାଜିକ ଉନ୍ନୟନ ଓ ସଶକ୍ତିକରଣ କ୍ଷେତ୍ର ପାଇଁ ଗତ 12 ବର୍ଷ ମଧ୍ୟରେ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଏବଂ ସମାଜର ଅବହେଳିତ ବର୍ଗର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହି ସମୟ ମଧ୍ୟରେ ବହୁବିଧ ଯୋଜନା ପ୍ରଣୟନ କରାଯାଇଛି। ନାଗରିକ କଲ୍ୟାଣରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଶକ୍ତିକରଣ ଆଡ଼କୁ ଏହା ଏକ ଆଦର୍ଶ ପରିବର୍ତ୍ତନ ଭାବେ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ, ଦୃଢ଼ ଆଇନଗତ ସୁରକ୍ଷା ଏବଂ ଲକ୍ଷ୍ୟଭିତ୍ତିକ ଜୀବିକା ସୁଯୋଗ ମାଧ୍ୟମରେ ଦେଶବ୍ୟାପୀ ଗତ 12 ବର୍ଷ ମଧ୍ୟରେ 11 କୋଟିରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ଶିକ୍ଷାର୍ଥୀ, ବରିଷ୍ଠ ନାଗରିକ, ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜୀବନ ଧାରଣର ମାନରେ ଉନ୍ନତି ଆସିଛି। ଡିଜିଟାଲ୍ ସ୍ୱଚ୍ଛତା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ଗତ 2021-22 ଆର୍ଥିକ ବର୍ଷରୁ ଆଧାର ଲିଙ୍କ୍ ମାଧ୍ୟମରେ ପ୍ରକୃତ ହିତାଧିକାରୀ ପାଖରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଆର୍ଥିକ ରାଶି ସିଧାସଳଖ ପହଞ୍ଚିପାରୁଛି, ଫଳରେ କୌଣସି ପ୍ରକାର ବେଆଇନ ଆର୍ଥିକ କାରବାର ତଥା ବିଳମ୍ବକୁ ପ୍ରତିହତ କରାଯାଇଛି।

ଚୁଲୁରାମ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସଚିନ୍ଦ୍ରନାଥ ସିଂ, ନେତ୍ରନନ୍ଦ ସିଂ, ଜଗନ୍ନାଥ ସିଂ, ସୀତାରାମ ସିଂ, ବାଉଡ଼ା ସିଂ, ସମନାଥ ସିଂ, ମାମିମଣି ସିଂ, ରବିବାରୀ ସିଂ ଏବଂ ଚିତା ସିଂ। ଯେମିତି କର୍ମ ସେମିତି ଫଳ, ଏହା କଥାରେ ଅଛି। ମାନବ ଠିକ୍ ଭୁଲକୁ ବିଚାର କରି କର୍ମ କରେ, ଅତି ଲୋଭ କରିବା ଭଲ ନୁହେଁ। ମୃତ୍ୟୁବେଳକୁ ଖାଲି ହାତରେ ଯେମିତି ଆସିଛୁ ସେମିତି ଫେରିବାକୁ ହୋଇଥାଏ। ଗୀତଟି ଏହି ମର୍ମର।

0: ଶେଷ ହେଲା ଆଦିବାସୀ ସଂଗୀତ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15 ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ପରେ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ 6-ଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଟ୍। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6-ଦିନିଆ ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ନିସ୍ଠାରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ ଓ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଉଭୟ ନେତା ମିଳିତ ଭାବେ ଉଦ୍ଘାଟନ କରିବେ। ଗସ୍ତର ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କହିଛନ୍ତି, ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସରେ ଏକ ବିଶେଷ ସ୍ଥାନ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହାପରେ ନିସ୍ରୁ ଶ୍ରୀ ମୋଦି ଆସନ୍ତାକାଲି ସ୍ଲୋଭାକିଆକୁ 2-ଦିନିଆ ଗସ୍ତରେ ଯିବେ। ସ୍ଲୋଭାକିଆ ଗସ୍ତ ସାରି ଶ୍ରୀ ମୋଦି ଫ୍ରାନ୍ସର ଏଭିଏନ୍କୁ ଗସ୍ତ କରିବେ। ସେଠାରେ 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। G7 ସମ୍ମିଳନୀରେ ଭାରତର ଉପସ୍ଥିତି ବୈଷୟିକ ସ୍ତରରେ ବର୍ଦ୍ଧିତ ଦକ୍ଷତାକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି

ଇମାନୁଏଲ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ପାଞ୍ଚଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ ଆଜି ଏକ ଉଲ୍ଲେଖନୀୟ ଘୋଷଣାନାମା ସହ ଉଦ୍ଯାପିତ ହୋଇଛି। ସମ୍ମିଳନୀ ଶେଷରେ ପ୍ରସ୍ତୁତ ଇନ୍ଦୋର ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଖାଦ୍ୟ ସୁରକ୍ଷା, କୃଷକ କଲ୍ୟାଣ, ଜଳବାୟୁ ଅନୁକୂଳ କୃଷି ଏବଂ କୃଷିକ୍ଷେତ୍ର ପାଇଁ ବାଣିଜ୍ୟ ଓ ଡିଜିଟାଲ୍ ପ୍ରସଙ୍ଗ ଉପରେ ଏହି ଘୋଷଣାନାମା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରନ୍ତି। ବିଶ୍ୱ କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହି ରାଷ୍ଟ୍ରଗୁଡ଼ିକର 42% ଅବଦାନ ରହିଛି। ଇନ୍ଦୋର ଘୋଷଣାନାମା ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସାମୂହିକ ଇଚ୍ଛାଶକ୍ତି ଏବଂ ସହଭାଗୀ ଦାୟିତ୍ୱର ପ୍ରତୀକ ବୋଲି ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ 4 ନୂତନ ସଂସ୍ଥାଗତ ପଦକ୍ଷେପ ଉପରେ ଘୋଷଣା କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି, ଚାଷୀଙ୍କୁ ପ୍ରତି ୟୁରିଆ ବ୍ୟାଗ୍ ପିଛା 266 ଟଙ୍କା ଏବଂ ଡିଏପି 1350 ଟଙ୍କାରେ ଯୋଗାଇବା ଜାରି ରଖିବେ। ଏ ସଂକ୍ରାନ୍ତ ଅତିରିକ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି। ସମ୍ମିଳନୀ ଶେଷରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିଗଣ ମେଘଦୂତ ଗାର୍ଡେନ୍ଠାରେ ମିଳିତ ଭାବେ ଚାରାରୋପଣ କରିବା ସହ ବ୍ରିକ୍ସ ବାଟିକା ପ୍ରତିଷ୍ଠା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଧାରିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସୀମାବର୍ତ୍ତୀ ଅଞ୍ଚଳ ଏବଂ ମେଟ୍ରୋ ସହର ତଥା ଶିଳ୍ପଭିତ୍ତିକ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟା ପରିବର୍ତ୍ତନ ନେଇ ଅଧ୍ୟୟନ କରିବାକୁ ଶ୍ରୀ ଶାହା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ତର୍ଜମା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଗଠନ କରିଥିଲେ। ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏ ସଂକ୍ରାନ୍ତ ଆହ୍ୱାନର ମୁକାବିଲା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ କମିଟିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ପରବର୍ତ୍ତୀ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସେଠ କାର୍ଯ୍ୟରତ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କଠାରୁ ଆସନ୍ତା 30 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ଦେଶର ସହରାଞ୍ଚଳଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼, ସ୍ଥାୟୀ ପରିବେଶ ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସାଂଗଠନିକ ଭାବରେ ସ୍ଥିର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ ଏନ୍ଆଇୟୁଏର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି, ସହରାଞ୍ଚଳଗୁଡ଼ିକୁ ସଂସ୍ଥାଗତ ଭାବେ ଦକ୍ଷ କରିବା ଏବଂ ବିକାଶ ମାଧ୍ୟମରେ ସମର୍ଥନ ପ୍ରଦାନ କରିବାରେ ଏନ୍ଆଇୟୁଏର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ଭିତ୍ତିଭୂମି କ୍ଷେତ୍ର, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସହରୀକରଣ ମାଧ୍ୟମରେ ଭାରତ ବିକାଶ ପଥରେ ଗତି କରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଆର୍ଥିକ ସମାବେଶ, ନବୀକରଣୀୟ ଶକ୍ତି, ପରିଚାଳନା ଏବଂ ସାର୍ବଜନୀନ ସେବା କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରିବା ସହ ଉଭୟ ଦକ୍ଷତା ଏବଂ ଆତ୍ମବିଶ୍ୱାସ କୁ ପ୍ରତିପାଦନ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମର ଜୋରହାଟ ବାୟୁସେନା ଘାଟିରେ ଆଜି ସକାଳେ ଏକ AN-32 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ନିୟମିତ ଉଡ଼ାଣ ସମୟରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ବାୟୁସେନା ଏ ସମ୍ପର୍କରେ ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଘୋଷଣା କରିଛି। ଏହି ଦୁର୍ଘଟଣାରେ ବାୟୁସେନା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଏନ୍କ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, 5 ଯାକ କର୍ମଚାରୀଙ୍କ ସର୍ବୋଚ୍ଚ ବଳିଦାନ ସେମାନଙ୍କ ସାହସ ଓ ଦେଶସେବା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ସମଗ୍ର ଦେଶରେ ଶିକ୍ଷା, ଦକ୍ଷତା, ନବସୃଜନ ଏବଂ ଷ୍ଟାର୍ଟଅପ୍ର ଏକ ନୂତନ ସଂସ୍କୃତିର ଅଭ୍ୟୁଦୟ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଉଚ୍ଚଶିକ୍ଷା ନେଟ୍ୱାର୍କରେ ପରିଣତ ହୋଇଛି। ଏପରିକି ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ଶାହା
କହିଛନ୍ତି। 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର 60 ନିୟୁତରୁ ଅଧିକ ଯୁବକଙ୍କ ଦକ୍ଷତା ବୃଦ୍ଧି ସମ୍ଭବ ହୋଇପାରିଛି। 120 ନିୟୁତରୁ ଅଧିକ ମୁଦ୍ରା ଋଣ ଏବଂ 300ରୁ ଅଧିକ ମହାକାଶ କ୍ଷେତ୍ର ଆଧାରିତ ଷ୍ଟାର୍ଟଅପ୍ ଯୁବବର୍ଗଙ୍କ ସୃଜନଶୀଳତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶରେ ଆଇଆଇଟି ଏବଂ ଏମ୍ସ ସମେତ 1200ରୁ ଅଧିକ ବିଶ୍ୱବିଦ୍ୟାଳୟ

0: 1000 ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଏବଂ 34 ରାଜ୍ୟ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ମିଶ୍ରଣ କରି ଭାରତ ବୈଷୟିକ ସ୍ତରରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। 2047 ବିକଶିତ ଭାରତ ପାଇଁ ନିରନ୍ତର କୃଷି ପରମ୍ପରା ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତରତାର ଫଳାଫଳ ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। ସେ କହିଛନ୍ତି ନିରନ୍ତର କୃଷି ନବସୃଜନ ଓ ଗବେଷଣା ଭିତ୍ତିକ ବିକଶିତ ଭାରତର ମୂଳଦୁଆ ଗଠନ କରିଥାଏ। ଭାରତରେ କୃଷି ଏକ ଅର୍ଥନୈତିକ କ୍ଷେତ୍ର ଭାବେ ପରିଗଣିତ ହେବା ସହ ଏହା ଦେଶର ସଂସ୍କୃତି ସଭ୍ୟତା ଏବଂ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ଶ୍ରୀ ବିର୍ଲା କହିଛନ୍ତି। ଖାଦ୍ୟ ସୁରକ୍ଷା ଗ୍ରାମାଞ୍ଚଳ ବିକାଶ ସାମାଜିକ ସଦ୍ଭାବନା ଏବଂ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରି କୃଷିକ୍ଷେତ୍ର ବିକଶିତ ଭାରତ ଦୃଷ୍ଟିକୋଣର ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ସେ କହିଛନ୍ତି। ବୈଜ୍ଞାନିକ ଗବେଷକ ନୀତି ନିର୍ଦ୍ଧାରକ ପ୍ରମୁଖ କୃଷିକ୍ଷେତ୍ରକୁ ଦୀର୍ଘକାଳୀନ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଆତ୍ମନିର୍ଭରଶୀଳ ମଡେଲ ପ୍ରସ୍ତୁତ କରିବାକୁ ଶ୍ରୀ ବିର୍ଲା ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି। ପୁଡୁଚେରୀଠାରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡକ୍ଟର ମୁରୁଗାନ କହିଛନ୍ତି ଏକକାଳୀନ ନିର୍ବାଚନ ଖର୍ଚ୍ଚ ହ୍ରାସ ଏବଂ ମାନବ ସମ୍ଭଳର ଦକ୍ଷ ପରିଚାଳନାକୁ ସୁନିଶ୍ଚିତ କରିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଛି। ବର୍ଷା ଯୋଗୁଁ ମ୍ୟାଚ୍ର ଓଭର ସଂଖ୍ୟାକୁ ହ୍ରାସ କରାଯାଇଛି। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆଫଗାନିସ୍ତାନ 15 ଓଭରରେ 3 ୱିକେଟ୍ ବିନିମୟରେ 140 ରନ୍ ସଂଗ୍ରହ କରିଥିଲା। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଆଜି କାତାର ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ସାନ୍ଫ୍ରାନ୍ସିସ୍କୋ ବେ ଏରିଆ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ପୂର୍ବରୁ ଗ୍ରୁପ୍ ଡି ପର୍ଯ୍ୟାୟ ଏକ ମ୍ୟାଚ୍ରେ ପାରାଗୁଏକୁ 4-1 ଗୋଲ୍ରେ ଯୁକ୍ତରାଷ୍ଟ୍ର ଆମେରିକା ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ କାନାଡ଼ା ଏବଂ ବୋସ୍ନିଆ ହର୍ଜଗୋଭେନିଆ ମଧ୍ୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଫ୍ରାନ୍ସ ଓ ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀଙ୍କ 6-ଦିନିଆ ଗସ୍ତ ଆରମ୍ଭ। ନିସ୍ଠାରେ ଆସନ୍ତାକାଲି ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମରେ ଦେବେ ଯୋଗ। ଇନ୍ଦୋର ଘୋଷଣାନାମା ସହ ଉଦ୍ଯାପିତ ହେଲା 5-ଦିନିଆ ବ୍ରିକ୍ସ କୃଷି ସମ୍ମିଳନୀ। ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଟ୍। ଆସାମର ଜୋରହାଟ ବାୟୁସେନା ଘାଟିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 5 ସେନା କର୍ମଚାରୀଙ୍କ ମୃତ୍ୟୁ ଏବଂ ଧର୍ମଶାଳାଠାରେ ଜାରି ରହିଛି ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଜିଲ୍ଲା ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଚେତନ ଏବଂ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଜିଲ୍ଲା ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରି ଯୁବ ଉଦ୍ୟୋଗୀଙ୍କୁ ଆବଶ୍ୟକ ସହାୟତା ସମସ୍ତ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି କହିଛନ୍ତି।
2: ଉଦ୍ୟୋଗୀ ସେମାନଙ୍କର ସହିତ ଆମେ ଆଲୋଚନା କରୁଥିଲୁ ଏବଂ ଯେଉଁମାନେ ଆମର ଅଛନ୍ତି ଶିକ୍ଷିତ ବେକାରୀ ଯୁବକ ସେମାନେ ମଧ୍ୟ ସେମାନଙ୍କର ଅନୁପ୍ରାଣିତ ହୋଇଛନ୍ତି ଯେ ସେବାରେ କିଭଳି ଭାଗ ଅବସ୍ଥାରେ ଥିଲେ ଏବେ କେମିତି ସେମାନେ ପ୍ରତିଷ୍ଠିତ ଏଣ୍ଟରପ୍ରେନର ହୋଇଛନ୍ତି ସେସବୁ ଆଖି ଆଗରେ ରଖିକି ଆମେ ଗୋଟେ ଇଣ୍ଟରାକ୍ସନ ପ୍ରୋଗ୍ରାମ କରିଥିଲୁ। ଏହା ଫଳପ୍ରସୂ ହେଇଛି ଏବଂ ଆମ ଜିଲ୍ଲାର ଯେଉଁମାନେ ଭଲ ଉଦ୍ୟୋଗପତି ସେମାନଙ୍କୁ ମଧ୍ୟ ଆମେ ସହଯୋଗ ଜ୍ଞାପନ କଲୁ ସମ୍ପର୍କିତ କଲୁ। ଏହା ଏକ ପରମ୍ପରା ସୁସ୍ଥ ପରମ୍ପରା ଯଦ୍ୱାରା ଯେଉଁମାନେ ପ୍ରତିଷ୍ଠିତ ହେଇଛନ୍ତି ସେମାନେ ମଧ୍ୟ ଯେଉଁମାନେ ପ୍ରତିଷ୍ଠିତ ହେବାକୁ ଚାହୁଁଛନ୍ତି ଏବଂ ସେମାନେ ଅସୁବିଧାର ସମ୍ମୁଖୀନ ସେମାନଙ୍କ ହାତ ଧରି ସେ ତାଙ୍କୁ ଆଗକୁ ନେବେ ଏବଂ ସେମାନଙ୍କୁ ମଧ୍ୟ ଗୋଟେ ମୁଖ୍ୟ ସ୍ରୋତରେ ସାମିଲ କରିବେ ଯଦ୍ୱାରା ସେମାନେ ମଧ୍ୟ ଆସନ୍ତା ଦିନମାନଙ୍କରେ ଉଦ୍ୟୋଗପତି ଏବଂ ସ୍ୱତନ୍ତ୍ର ଆମ ଜିଲ୍ଲାପାଇଁ ହୋଇପାରିବେ।
1: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ କ୍ଷେତ୍ରୀୟ ଭବନଠାରେ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ ଯୋଗଦେଇ ଶିଶୁ ଶ୍ରମିକ ଉଚ୍ଛେଦ କରିବା ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ଟାସ୍କଫୋର୍ସ କମିଟି ଗଠନ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ

0: ଜସ୍ମିନ୍ ବେହେରା କହିଛନ୍ତି।
1: ଆମର ନୂଆପଡ଼ା ଜିଲ୍ଲାରେ ଶିଶୁ ଶ୍ରମିକ ବ୍ୟବସ୍ଥା ବନ୍ଦ କରିବା ପାଇଁ ଆଜି ସକାଳୁ ମାନ୍ୟବର କଲେକ୍ଟରଙ୍କ ହାତରୁ ଗୋଟେ ରଥ ଛଡ଼ା ଯାଇଛି, ଯୋଉଟାକି ପୁରା ନୂଆପଡ଼ା ଜିଲ୍ଲା ବୁଲିବ ଆଉ ସବୁ ଜାଗାରେ ପ୍ରଚାର କରିବ ଯେ ଆପଣ 14 ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କୁ ନିଜ ଘରେ କିମ୍ବା କୌଣସି ବ୍ୟବସାୟ ପ୍ରତିଷ୍ଠାନରେ ନିୟୋଜିତ କରନ୍ତୁ ନାହିଁ। ସେଥିପାଇଁ ଏଠି ଗୋଟେ ଆମର ମିଟିଂ ବି ଚାଲିଛି, ଯୋଉ ମିଟିଂରେ ଯୋଉମାନେ ଶିଶୁ ଶ୍ରମିକ ପାଇଁ କାମ କରୁଛନ୍ତି

0: ବନ ସମ୍ପଦର ରକ୍ଷଣାବେକ୍ଷଣ ହେଇପାରିଲେ ଆମ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ, ଅର୍ଥନୈତିକ ଉନ୍ନତି ହେବ। ହଁ ଶ୍ରୋତା ବନ୍ଧୁ, ଅର୍ଥନୈତିକ ଉନ୍ନତି ସମ୍ପର୍କରେ ଚିନ୍ତା କରିବା ସହିତ ଜଙ୍ଗଲ ଆମ ଜୀବନ, ଏହି କଥାକୁ ଆମେ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ଜଙ୍ଗଲର କିପରି କ୍ଷୟ ନ ଘଟିବ ସେଥିପ୍ରତି ଜାଗ୍ରତ ହେବା। ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆସନ୍ତୁ ଜଙ୍ଗଲକୁ ରକ୍ଷା କରିବା ସହିତ ଜୀବନ ଜୀବିକାରେ ମଧ୍ୟ ବନାନୀକୁ ସାମିଲ କରିବା। ଆମର ଆର୍ଥିକ ସମୃଦ୍ଧି ନିମିତ୍ତ ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷ ତଥା ଔଷଧୀୟ ବୃକ୍ଷ ରୋପଣ କରି ଅର୍ଥ ଉପାର୍ଜନ କରିବା। ଜଙ୍ଗଲ ସମ୍ପଦର ସୁରକ୍ଷାକୁ ଆଖି ଆଗରେ ରଖି ଅର୍ଥକାରୀ ବୃକ୍ଷ ରୋପଣ କରିବା। ହେଲେ ଅର୍ଥକାରୀ ବୃକ୍ଷ କଣ, କେଉଁଠୁ ଚାରା ବା ଗଛ ପାଇବା, କିପରି ଏହାର ପରିଚାଳନା କରିବା, ଏହା ଆମ ଅର୍ଥନୀତି ସମୃଦ୍ଧିରେ କିଭଳି ସହାୟକ ହେବ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ବନ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ଲଳିତେନ୍ଦୁ ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷ ରୋପଣ, ଆମେ ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ ବୃକ୍ଷ ଆଉ ଅର୍ଥକାରୀ ବୃକ୍ଷ ଭିତରେ ପାର୍ଥକ୍ୟ କ'ଣ?
1: ଅର୍ଥକାରୀ ବୃକ୍ଷ ଆଉ ବୃକ୍ଷ ମଧ୍ୟରେ ସେମିତି କିଛି ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ ଅର୍ଥକାରୀ ବୃକ୍ଷ ଏଭଳି ବୃକ୍ଷ ଯାହାର ବଜାରରେ ଚାହିଦା ଅଛି ଏବଂ ତାହାର ଯୋଉ ଉତ୍ପାଦ ବାହାରେ ତାହାର ମଧ୍ୟ କିଛି ଆର୍ଥିକ ମୂଲ୍ୟ ଅଛି।

0: ତାକୁ କୁହାଯାଏ ଅର୍ଥକାରୀ ବୃକ୍ଷ।
1: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଶ୍ରେଣୀରେ କେଉଁ କେଉଁ ବୃକ୍ଷ ସବୁ ଅନ୍ତର୍ଭୁକ୍ତ?
0: ଅର୍ଥକାରୀ ବୃକ୍ଷ ଭିତରେ ଆପଣଙ୍କର କାଷ୍ଠ ଜାତୀୟ ବୃକ୍ଷ ହେଇପାରେ, ଯୋଉ ଗଛରୁ ଆମେମାନେ କିଛି କାଠ ବାହାର କରିପାରିବା, ଯୋଉ କାଠର ବଜାରରେ ବହୁତ ଚାହିଦା ଅଛି ବା ମୂଲ୍ୟ ଅଛି, ଯେମିତିକି ଶାଗୁଆନ ହେଲା, ତେନ୍ତରା ହେଲା, ଗମ୍ଭାରୀ ଗଛ ହେଲା, ମାହଗାନୀ ଗଛ, ତା ଛଡ଼ା ଅନ୍ୟ କିଛି ଗଛ ଯାହାର କାଠ ମୂଲ୍ୟ ନଥାଏ କିନ୍ତୁ ଅନ୍ୟ କିଛି ଗଛରୁ ପଦାର୍ଥ ବାହାରିଥାଏ ଯାହାର ମଧ୍ୟ ବଜାରରେ ମୂଲ୍ୟ ରହିଛି, ଯଥା ରବର ହେଲା, ଶିମିଳି ହେଲା, ହରିଡ଼ା, ବାହାଡ଼ା ଇତ୍ୟାଦି। ତା ଛଡ଼ା ବିଭିନ୍ନ ଯୋଉ ଅଛି ଶିଳ୍ପ ପ୍ରତିଷ୍ଠାନ, ମନେକର କାଗଜ କଳ ଅଛି, ସେମାନଙ୍କର ଦରକାର କାଗଜ ମଣ୍ଡ ପାଇଁ କିଛି ଗଛର କାଠ ଦରକାର, ଯଥା ୟୁକାଲିପ୍ଟାସ ଗଛ, ଝାଉ ଗଛ, ଆକାଶିଆ ଗଛ, ସୁବାବୁଲ ଗଛ, ବାଉଁଶ ଗଛ ଇତ୍ୟାଦି।
1: ଏ ଯୋଉ ଗଛ କହିଲେ, ଗଛ ତାଙ୍କର କଣ କାମରେ ଲାଗିଥାଏ?
0: ସେମାନେ ସେ ଯୋଉ ଗଛର କାଠକୁ ନେଇ ଯେତେବେଳେ ମଣ୍ଡ ପ୍ରସ୍ତୁତ କରନ୍ତି, ସେଇ ମଣ୍ଡରୁ ସେମାନେ କାଗଜକୁ ପ୍ରସ୍ତୁତ କରନ୍ତି।
1: ଆଚ୍ଛା ସାର୍, ଖୁବ ସୁନ୍ଦର ଭାବରେ ତ କହିଲେ ଆପଣ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଏଇ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ ଚାରା ବା ଗଛ କେଉଁଠାରେ ଉପଲବ୍ଧ ହୋଇଥାଏ?
0: ଏଇ ଚାରା ଆପଣଙ୍କୁ ପ୍ରାଇଭେଟ ଯୋଉ ଅଛନ୍ତି ଶିଳ୍ପ ପ୍ରତିଷ୍ଠାନ, ସେମାନେ ମଧ୍ୟ ଦେଇଥାନ୍ତି ସୁଲଭ ମୂଲ୍ୟରେ, ଉନ୍ନତ କିସମର ଚାରା ଦେଇଥାନ୍ତି। ତା ସହିତ ଓୟୁଟି ଆମର ଯୋଉ ବନବିଜ୍ଞାନ ମହାବିଦ୍ୟାଳୟ, ସେଠୁ ମଧ୍ୟ ଆପଣ ଚାରା ପାଇପାରିବେ। ଏବଂ ତା ସହିତ ସରକାର ମଧ୍ୟ ତାଙ୍କର ଯୋଉ ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ସବୁ ଅଛି, ହାଇଟେକ୍ ନର୍ସରୀ ଅଛି, ସେଠୁ ମଧ୍ୟ ଆପଣମାନେ ବିଭିନ୍ନ ପ୍ରକାର ଚାରା ପାଇପାରିବେ।
1: ତାର ମୂଲ୍ୟ କେତେ?
0: ସୁଲଭ ଦରରେ ଏଇ ଯୋଉ ଗଛର ଚାରା ମିଳିଥାଏ, ବହୁତ କମ୍ ପଇସାରେ ମିଳିଥାଏ।
1: ତାହେଲେ ଏଇ ଯୋଉ ଅର୍ଥକାରୀ ବୃକ୍ଷ ରୋପଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ନା, ଜଣେ ଚାହିଁଲେ ଯେକୌଣସି ସ୍ଥାନରେ ବୃକ୍ଷକୁ ରୋପଣ କରିପାରିବ?
0: ଦେଖନ୍ତୁ, କହୁଛ ଅର୍ଥକାରୀ ବୃକ୍ଷ, ଯଦି ଅର୍ଥକାରୀ ବୃକ୍ଷ କରୁଛନ୍ତି ଆମେ ଚାହୁଁଛୁ ସେଥିରୁ କିଛି ଭଲ ଉତ୍ପାଦ ଅଳ୍ପ ସମୟ ମଧ୍ୟରେ ପାଇପାରିବା, ସେଥିପାଇଁ ଆମକୁ ସେଇଭଳି ଭାବରେ ଉର୍ବର ଜମିରେ ଲଗାଇଲେ ଜଲ୍ଦି ସେଥିରୁ ଅମଳ ପାଇପାରିବେ।
1: ଯୋଉ ଉର୍ବର ଜମି କଥା କହିଲେ, ସେ ଜମିଟା କୋଉ ଭଳିଆ ଉର୍ବର ହେଇଥିବା ଦରକାର?
0: ସାଧାରଣତଃ ଭଲ ମାଟି ହିସାବରେ ବାଲିଆ, ଦୋରସା ମାଟି, ନିଗିଡ଼ା ମାଟି ହେଇଥିବ, ଏଇସବୁ ଜାଗାରେ ବୃକ୍ଷ ରୋପଣ କଲେ ଆପଣ ଭଲ ଉତ୍ପାଦ ପାଇପାରିବେ ଅଳ୍ପ ସମୟ ମଧ୍ୟରେ।
1: ତାହେଲେ ଯୋଉ ଅର୍ଥକାରୀ ବୃକ୍ଷ ଚାଷ କରିବାକୁ ହେଲେ ଜଣେ ସାଧାରଣ ଲୋକକୁ କଣ ସବୁ କରିବା ପାଇଁ ପଡିବ?
0: ଦେଖନ୍ତୁ, ବଜାରରେ ଯୋଉ ଯୋଉ ଗଛର ଚାହିଦା ଅଛି, ଯାହାର ମୂଲ୍ୟ ଅଛି, ଯୋଉ ଗଛର ଉତ୍ପାଦକୁ ବିକିଲେ କିଛି ମୂଲ୍ୟ ସେଥିରେ ପାଇପାରିବ,
1: ଅର୍ଥ
0: କାଠ କହିଲେ ବା ଅନ୍ୟ
1: ମୂଲ୍ୟବାନ ପଦାର୍ଥ ଯୋଉ ବାହାରୁଛି ଯୋଉ ଗଛ,
0: ସେଇ ଗଛ ଆଜ୍ଞା, ତେଣୁ ସେଇ ଗଛକୁ ଆଗକୁ ତାକୁ ବାଛିବାକୁ ପଡିବ, କୋଉ ଗଛ ସେ ନିଜ ବାଡ଼ିରେ ଲଗାଇବ ଯାହାର ମୂଲ୍ୟ ଅଛି ବଜାରରେ। ତାପରେ ସେଇ ଗଛର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ, ତା ସହିତ ତାର ନିଜର ଜମିକୁ ପ୍ରସ୍ତୁତି କରିବାକୁ ପଡିବ, ତା ସହିତ ସେ ଗଛ ଗୁଡ଼ିକୁ ସଠିକ ଦୂରତାରେ ଗଛକୁ ଗଛ ଲଗାଇବାକୁ ପଡିବ, ତା ସହିତ ଜଳସେଚନର ବ୍ୟବସ୍ଥା କରିବାକୁ ପଡିବ, ସାର ଇତ୍ୟାଦି ଦେବାର ବ୍ୟବସ୍ଥା କରିବାକୁ ପଡିବ, ତା ସହିତ ରୋଗ ଓ କୀଟ ପ୍ରତିରୋଧକ ଔଷଧ ଅଛି ତାକୁ ମଧ୍ୟ ବ୍ୟବହାର କରିବାକୁ ପଡିବ।
1: ଆଚ୍ଛା, ଏଇ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ଅର୍ଥକାରୀ ବୃକ୍ଷରୋପଣ, ଏଇଟା କେମିତି ଆର୍ଥିକ ସମୃଦ୍ଧିରେ ସହାୟକ ହେଇଥାଏ?
0: ଦେଖନ୍ତୁ, ଆର୍ଥିକ ସମୃଦ୍ଧିରେ ଏଇ ଯୋଉ ଆପଣଙ୍କୁ ମୁଁ କିଛି ଉଦାହରଣ ଦେଲି, କାଠ ଜାତୀୟ ଗଛ ହଉ, ଲଘୁ ବନଜାତ ଦ୍ରବ୍ୟ ଜାତୀୟ ଗଛ ହଉ, କିମ୍ବା କାଗଜ ମଣ୍ଡ ପ୍ରସ୍ତୁତକାରୀ ଗଛ ହଉ, ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଆପଣଙ୍କୁ ଦଉଛି। ମନେକର ଗୋଟିଏ ଏକର ଜମିରେ ୟୁକାଲିପ୍ଟାସ ଗଛ ଲଗାଉଛନ୍ତି, ସାଧାରଣତଃ ଆମେ ପ୍ରାୟ 2 ମିଟର 2 ମିଟର ବ୍ୟବଧାନରେ ଲଗାଉ, ଗୋଟିଏ ଏକରରେ 1000 ଗଛ ଲଗାଉ, ଗୋଟିଏ ଏକରରୁ ପ୍ରାୟ ଆନୁମାନିକ ଭାବରେ 40 ଟନ୍ କାଠ ୟୁକାଲିପ୍ଟସ ବା ନୀଳଗିରି ଗଛର କାଠ ପାଇପାରିବେ, ଯାହାର ବର୍ତ୍ତମାନ ବଜାରରେ ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା। ଆପଣ 4 ବର୍ଷରେ 2 ଲକ୍ଷ ଟଙ୍କା ପାଉଛନ୍ତି, 4 ବର୍ଷରେ 2 ଲକ୍ଷ, ବର୍ଷକୁ ଆପଣ ହାରାହାରି 50,000 ଟଙ୍କା ପାଉଛନ୍ତି, ହାରାହାରି ଗୋଟିଏ ବର୍ଷରେ ଆପଣ ୟୁକାଲିପ୍ଟସ ଚାଷ କଲେ 50,000 ଟଙ୍କା ପାଇପାରିବେ। ସେଇଭଳି ଆପଣ ଆକାଶିଆ ଗଛ ଲଗାଇ ପାଇପାରିବେ, ଝାଉ ଗଛ ଲଗାଇ ପାଇପାରିବେ, ସୁବାବୁଲ ଗଛ ଲଗାଇ ପାଇପାରିବେ, ଆପଣ ଏଇଭଳିଆ ଗଛ ନେବେ ଯାହାର ବଜାରରେ ମୂଲ୍ୟ ଥିବ, ନେଇପାରିବେ ତାକୁ।
1: ସାଧାରଣ ଲୋକ ଜଣେ ଆଣିକିରି ସେ ତ ଲଗାଇ ପାରିବ?
0: ଆମର କୋଷ୍ଟାଲ ଯୋଉ ଉପକୂଳବର୍ତ୍ତୀ ଓଡ଼ିଶା ଯୋଉ ଅଛି, ସେଥିରେ ଆପଣ ଦେଖନ୍ତୁ ଚାଷୀମାନେ ନିଜ ନିଜ ଜମିରେ ଝାଉ, ଆକାଶିଆ ଇତ୍ୟାଦି ଗଛ ବହୁଳ ମାତ୍ରାରେ ଲଗାଉଛନ୍ତି, ଲୋକାଲ ବଜାରରେ ଯାହାର ମଧ୍ୟ ବହୁତ ତାର ମୂଲ୍ୟ ଅଛି ତାକୁ ମଧ୍ୟ ଲୋକାଲ ବଜାରରେ ମଧ୍ୟ ବିକ୍ରି ବଟା କରିପାରିବେ।
1: ଧର ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମିରେ ଚାଷ କରୁଛନ୍ତି, ସେ ହିଡ଼ରେ ଚାହିଁଲେ ଲଗାଇ ପାରିବେ କି? ଯଦି ଜଣେ ମାଛ ଚାଷ କରୁଛି, ସେ ଯଦି ଚାହିଁବ ତାର ପୋଖରୀ ଗୁଡା, ତା ଚାରିପଟେ ଏସବୁ ଗଛ ଲଗାଇ ପାରିବ?
0: ହଁ, ନିଶ୍ଚିତ ଭାବରେ, ସେଇଟାକୁ କୁହାଯାଏ କୃଷି ବନୀକରଣ। ଆପଣ ଚାଷ ଜମିରେ କିଭଳି ଭାବରେ ବୃକ୍ଷ ମଧ୍ୟ ଲଗାଇ ପାରିବେ, ତା ସହିତ ଚାଷ ବି ମଧ୍ୟ କରିପାରିବେ। ଜମି ଯୋଉ ଚାଷ କରୁଛନ୍ତି ସେଇ ହିଡ଼ରେ, ସେଇ ଜାଗାରେ ଗଛ ଲଗାଇଲା ବେଳେ ଆପଣଙ୍କୁ କିଛିଟି ଜିନିଷକୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ, ଦୁଇ ଗଛ ଭିତରେ ଦୂରତାକୁ ଧାରଣ କରିବାକୁ ପଡିବ, ଆଉ ଗଛକୁ ଠିକ ଭାବରେ ପରିଚାଳନା କରିବାକୁ ପଡିବ, ପରିଚାଳନା ମାନେ ତାକୁ ଠିକ ସମୟରେ କାଣ୍ଟ ଛାଣ୍ଟ କରିବାକୁ ପଡିବ, ଯେମିତିକି ଅଧିକ ଡାଳ ପତ୍ର ରହିଲେ ସିଏ କ'ଣ କରିବ ନା, ପାଖରେ ଯୋଉ ଚାଷ ଆମେ କରୁଥିବା ଯୋଉ ଶସ୍ୟ ଜାତୀୟ ପଦାର୍ଥ କରୁଛେ ତାକୁ ମଧ୍ୟ ତାର ଉତ୍ପାଦନରେ ପ୍ରଭାବ ପକାଇବ, ବାଧା ସୃଷ୍ଟି କରିଥାଏ,
1: ଯଦି ହେବ ହେଇପାରିବନି ଭଲ ଭାବରେ।
0: ତେଣୁ ସେଥିପାଇଁ ଆପଣଙ୍କୁ

0: ବୈଜ୍ଞାନିକ ପଦ୍ଧତିରେ ଗଛକୁ ଲଗାଇବେ ଏବଂ ତା ଭିତରେ ଉଚିତ ଦୂରତା ରଖିବେ, ତା ସହିତ ବୈଜ୍ଞାନିକ ପଦ୍ଧତିରେ ତାକୁ ପରିଚାଳନା କରିବେ।
1: ଜଣେ ଯଦି ଚାଷୀ ଭାଇ ଚାହିଁଲା ତାର ପୋଖରୀ ଗୁଡାରେ ହଉ କିମ୍ବା ତା ଚାଷ ଜମି ଚାରିକଡରେ ଲଗେଇବା ପାଇଁ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଆସି ଆପଣମାନଙ୍କୁ ସାକ୍ଷାତ କରି କେମିତି କିପରି ଭାବରେ ଅର୍ଥକାରୀ ବୃକ୍ଷ ଚାଷ କରାଯାଇ ପାରିବ, ଆପଣମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିବେ?
0: ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ, ଆପଣ କୋଉ କୋଉ ଗଛ ଚାଷ ଜମିରେ ଲଗେଇ ପାରିବେ ଆଉ କିଭଳି ଭାବରେ ତାକୁ ପରିଚାଳନା କରିବେ, ଯଦି ଆମର ଉପଦେଶ ଅନୁସାରେ ସେମାନେ କରିବେ ନିଶ୍ଚିତ ଭାବରେ ସେମାନେ ଲାଭାନ୍ୱିତ ହେବେ।
1: ଆଚ୍ଛା, ଏମିତି କିଛି ଆପଣଙ୍କ ପାଖରେ ଉଦାହରଣ ଅଛି ଯାହାକୁ କି ଆପଣ କହିଛନ୍ତି କି ଯୋଉ ପିଲା ହଉ ଆପଣଙ୍କ ପାଖରୁ ଆସିଛି ଅର୍ଥକାରୀ ବୃକ୍ଷରୋପଣ କରିବା ପାଇଁ, ଆପଣଙ୍କ କହିବା ଅନୁସାରେ ସେ ଚାଷ କରିକି ଲାଭବାନ ହେଇଛି?
0: ହଁ, ସେମିତି କିଛି ଚାଷୀ ଆମ ପାଖକୁ ପ୍ରାୟ ଆସନ୍ତି, ପ୍ରତିବର୍ଷ ଆସନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାରୁ ମଧ୍ୟ କିଛି ଚାଷୀ ଆସନ୍ତି, ତାଙ୍କୁ ଉପଦେଶ ଦେଉ ଆଉ ସେଥିରେ ସେମାନେ ମଧ୍ୟ ଆର୍ଥିକ ଲାଭବାନ ହେଇଛନ୍ତି। ସେମାନେ
1: କୋଉ ପ୍ରକାର ଗଛ ଚାଷ କରିଛନ୍ତି?
0: ସେମାନେ ନିଜ ବାଡିରେ ଆକାଶିଆ ଗଛ ଲଗାଉଛନ୍ତି, ଝାଉଁ ଗଛ ଲଗାଉଛନ୍ତି, ଆକାଶିଆ ହାଇବ୍ରିଡ୍ ଗଛ ଲଗାଉଛନ୍ତି, ନୀଳଗିରି ଗଛ ବା ୟୁକାଲିପ୍ଟସ୍ ଗଛ ଲଗାଉଛନ୍ତି, ଏସବୁ ଗଛ ଲଗେଇ ସେମାନେ ଲାଭ ପାଉଛନ୍ତି।
1: ଆଚ୍ଛା, ଯଦି ଜଣେ ଚାହିଁବ ଆଣିକିରି ଶାଗୁଆନ ଗଛ ସେ ତା ବାଡିରେ ଲଗେଇ ପାରିବ?
0: ହଁ, ଶାଗୁଆନ ଗଛକୁ ଲଗେଇବା ପାଇଁ କିଛି ଅସୁବିଧା ନାହିଁ, ନିଜ ବାଡିରେ ସେ ଲଗେଇ ପାରିବ, କିନ୍ତୁ ତାକୁ ଅମଳ କଲାବେଳେ ଶାଗୁଆନ ଗଛକୁ ସରକାରଙ୍କର ପରମିଶନ ନେଇକି ବା
1: କାଠ କାଟିବାକୁ, ଯଦି କାଠ କାଟିବା ପରେ ପାକଳ ହେଇଯିବ ସରକାରଙ୍କର
0: ଅନୁମତି ନେଇକି ତାକୁ କାଟିପାରିବ, ସେଥିରେ କିଛି ଅସୁବିଧା ନାହିଁ।
1: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ଅର୍ଥକାରୀ ବୃକ୍ଷରୋପଣ ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି?
0: ଜଲ୍ଦି ବଢିପାରୁଥିବା ଗଛ ଯେମିତି ୟୁକାଲିପ୍ଟସ୍ ହେଲା, ଆକାଶିଆ ଗଛ ହେଲା, ସୁବାବୁଲ ଗଛ ହେଲା, ଏସବୁ ଗଛ ଲଗାଇବା ପାଇଁ ନାବାର୍ଡ ତରଫରୁ କିଛି ମଧ୍ୟ ଲୋନର ବ୍ୟବସ୍ଥା କରାଯାଇଛି, ଋଣ ଦିଆଯାଉଛି। ତା ସହିତ ସରକାରଙ୍କର ଯୋଉ ଅଛି ହାଇଟେକ୍ ନର୍ସରୀ ବା ଆଉ କିଛି ସରକାରୀ ସ୍ୱୀକୃତିପ୍ରାପ୍ତ ନର୍ସରୀ ଅଛି, ଆମର ବି ନର୍ସରୀ ଅଛି ବନ ବିଜ୍ଞାନ ମହାବିଦ୍ୟାଳୟରେ, ସେଥିରେ ଆମେ ଚାରା ଗୁଡ଼ିକୁ ବହୁତ କମ୍ ମୂଲ୍ୟ ବା ସ୍ୱଳ୍ପ ମୂଲ୍ୟରେ ଚାଷୀମାନଙ୍କୁ ଦେଇଥାଉ, ଭଲ କ୍ୱାଲିଟି ଭଲ ଗୁଣବତ୍ତାର ଚାରା ଆମେ ଯୋଗାଇ ଦେଇଥାଉ।
1: ଯଦି ଜଣେ ଚାହିଁଲା ଏଇ ଅର୍ଥକାରୀ ବୃକ୍ଷ ଚାଷ କରିବା ପାଇଁ କି ତା ବାଡିରେ ବୃକ୍ଷ ରୋପଣ କରିବା ପାଇଁ, ସେ ଯଦି ଚାହିଁବ ଆପଣଙ୍କର ୱିଟ୍ ସହିତ ଯୋଗାଯୋଗ କରିକି କିମ୍ବା ହାଇଟେକ୍ ନର୍ସରୀ କି ବେସରକାରୀ ସ୍ତରରେ ଯୋଉ ଲୋକମାନେ ନର୍ସରୀ କରୁଛନ୍ତି ତାଙ୍କ ପାଖରୁ ସୁଲଭ ମୂଲ୍ୟରେ ସେ ପାଇପାରିବ?
0: ଆଜ୍ଞା।
1: ସରକାର କିନ୍ତୁ ଏଥିପାଇଁ କି ଖାଲି ଚାରା ଗଛ ଯାହା ଦଉଛନ୍ତି, ଅଲଗା କିଛି ସୁବିଧା ସୁଯୋଗ ଯୋଗାଉନାହାନ୍ତି?
0: ସରକାରଙ୍କର ବିଭିନ୍ନ ଯୋଜନା ଚାଲିଛି, ସେଇ ଯୋଜନା ମାଧ୍ୟମରେ ସରକାର ବିଭିନ୍ନ ଗ୍ରାମରେ ପଞ୍ଚାୟତ ସ୍ତରରେ ବୃକ୍ଷ ରୋପଣ ଇତ୍ୟାଦି କରୁଛନ୍ତି, ସେଇ ଇଏରେ ଲୋକମାନେ ତାର ସୁବିଧା ନେଇପାରିବେ।
1: ଆଚ୍ଛା, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାର ପ୍ରସାର ପ୍ରଚାର ପାଇଁ ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣର କଣ ସବୁ ପଦକ୍ଷେପ ନିଆଯାଉଛି?
0: ଆମର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆମର ବିଭିନ୍ନ ଜିଲ୍ଲାରେ ସବୁ କୃଷି ବିଜ୍ଞାନ କେନ୍ଦ୍ର ଅଛି, ସେଇ ଯୋଉ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀମାନଙ୍କୁ ଆମେ ତାଲିମ ଦେଇଥାଉ ଏବଂ ଆମେ ପ୍ରଦର୍ଶନ କ୍ଷେତ୍ର ମଧ୍ୟ କରିଥାଉ, ଯେଉଁଥିରେ କି ଚାଷୀମାନଙ୍କୁ ଆମେ ଡେମନଷ୍ଟ୍ରେସନ କରି ଦେଖାଉ, ତାଲିମ ଦେଉ, ଲୋକମାନେ ଦେଖିକି ମଧ୍ୟ ବିଶ୍ୱାସ କରନ୍ତି। ବିଭିନ୍ନ ଜିଲ୍ଲାରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେମାନେ ତାଙ୍କୁ ଦେଖାନ୍ତି, ସେଥିରେ ଚାଷୀମାନେ ପ୍ରୋତ୍ସାହିତ ହୋଇ ମଧ୍ୟ ନିଜ ନିଜ ବାଡ଼ିରେ ବିଭିନ୍ନ ପ୍ରକାର ଅର୍ଥକାରୀ ବୃକ୍ଷ ରୋପଣ କରନ୍ତି।
1: ଏ ଯୋଉ ତାଲିମ କଥା କହିଲେ, କୋଉ ବିଷୟରେ ଆପଣ ତାଲିମ ଦିଅନ୍ତି?
0: ବନ ବିଜ୍ଞାନର ବିଭିନ୍ନ ଏଇ ଯୋଉ ଅର୍ଥକାରୀ ଗଛ ଲଗେଇବା, ଔଷଧୀୟ ବୃକ୍ଷ ହେଲା କିମ୍ବା ବନ ଦ୍ରବ୍ୟର କିଛି ମୂଲ୍ୟ ସେଥିରେ ଯୋଗ କରିପାରିବେ, ଏଇସବୁ ବିଷୟରେ ଆମେ ତାଲିମ ଦଉ।
1: ଆଚ୍ଛା, କରିକି ଜଣେ କେମିତି ଆତ୍ମନିର୍ଭରଶୀଳ
0: ହେଇପାରିବ ସେଇ ବିଷୟରେ ଦିଆଯାଏ, ଲୋକମାନେ କରିକି ମଧ୍ୟ ଏଥିରେ ସୁଫଳ ପାଉଛନ୍ତି।
1: ଆଚ୍ଛା, ଲୋକମାନେ ତାମାନେ ଭଲ ଭାବରେ ଗ୍ରହଣ କରନ୍ତି?
0: କରନ୍ତି।
1: ତାହେଲେ ଅର୍ଥକାରୀ ବୃକ୍ଷ ରୋପଣ ଠୁ ଆରମ୍ଭ କରି ବିକ୍ରି ବଟା ପର୍ଯ୍ୟନ୍ତ ଅର୍ଥାତ୍ ବୃକ୍ଷର ପରିଚାଳନା କିପରି କରାଯାଇଥାଏ, ମାନେ ଗଛ ଆଣିବା, ତାକୁ ରୋପଣ କରିବା, ତାର ଜଳ ପରିଚାଳନା, ସାର ପରିଚାଳନା, ତାର ଯତ୍ନ ନେଇକି ତାକୁ ଗୋଟେ ଦ୍ରୁମରେ ପରିଣତ କରିବା ପର୍ଯ୍ୟନ୍ତ କେମିତି ଗୋଟେ ବୃକ୍ଷର ପରିଚାଳନା ହେଇପାରିବ, ସେ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବିସ୍ତୃତ ଭାବରେ ଭଲ ଭାବରେ ବୁଝେଇକି କୁହନ୍ତୁ।
0: ଯେତେବେଳେ ଆପଣ ଗୋଟିଏ ବୃକ୍ଷ ଆଣି ଲଗାଉଛନ୍ତି, ସେଥିରୁ କିଛି ରୋଜଗାର କରିବାକୁ ଚାହୁଁଛନ୍ତି, ତାକୁ ଆମେ କହିବା ତ ଅର୍ଥକାରୀ ବୃକ୍ଷ କିମ୍ବା ତାକୁ ବ୍ୟବସାୟିକ ଭିତରେ ଆମେ କରିବା, ତେଣୁ ଆମର ପ୍ରଥମ ଜିନିଷ ହେଲା ଆମେ ଗୋଟିଏ ଭଲ ଗୁଣବତ୍ତା ଯୁକ୍ତ ଗୋଟିଏ ଚାରାକୁ ପାଇବା। ସେକେଣ୍ଡ ହେଲା ଆମର କୋଉ ଚାରାକୁ କରିବାକୁ ଚାହୁଁଛନ୍ତି, କୋଉ ଗଛକୁ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଖରେ ଜମି ମଧ୍ୟ ଥିବାର ଅଛି, ଉର୍ବର ଜମି ହଉ କିମ୍ବା ମଧ୍ୟମ କିସମର ଜମି ହଉ, ଡିପ ଜମି ହଉ, ଏଇ ଜମି ଥିବାର ଅଛି। ତା ସହିତ ଯେମିତି କହିଥିଲେ ଆପଣଙ୍କର ପାଣିର ସୁବିଧା ନିଶ୍ଚୟ କରିବାକୁ ପଡ଼ିବ, ଯେମିତି ଆପଣଙ୍କର ଧାନ ଲଗାଉଛନ୍ତି, କିଆରି କରୁଛନ୍ତି, ପନିପରିବା କରୁଛନ୍ତି, ଆମେ ସେଥିରେ ସାର ହଉ, ପାଣି ହଉ କିମ୍ବା କୀଟନାଶକ ଔଷଧ ପ୍ରୟୋଗ ଆମେ ତାକୁ ନିୟମିତ ଭାବରେ କରିଥାଉ। କିନ୍ତୁ ସାଧାରଣତଃ ଦେଖାଯାଏ ଆପଣ ଗୋଟିଏ ଗଛ ଲଗାଇଦେଲେ ଚାଷୀ ଲଗାଇ ଦେଇକି ସେସବୁ ଜିନିଷ ଭୁଲି ଯାଆନ୍ତି, ଯଦି ଆପଣ ପରିଚାଳନା ଠିକ୍ ଭାବରେ ନ କରିବେ, ଭଲ ମଞ୍ଜି ବା ଭଲ ଚାରାଟି ନ ପାଇବେ, ତାକୁ ଠିକ୍ ଭାବରେ ସାର ନ ଦେବେ, ଏସବୁ ଜିନିଷ ନ କଲେ ଆପଣ ଗଛ ମଧ୍ୟ ସେହି ଅନୁସାରେ ଭଲ ଆପଣଙ୍କୁ ଉତ୍ପାଦ ଦେଇପାରିବ ନାହିଁ, ତେଣୁ ଏସବୁ ଜିନିଷକୁ ଧ୍ୟାନ ରଖିଲେ ଆପଣ ନିଶ୍ଚିତ ଭାବରେ।

0: ଏଇଭଳି ଜଙ୍ଗଲ ଜାତୀୟ ଗଛ ଲଗେଇକିରି ଲାଭବାନ ହେଇପାରିବେ।
1: ଆପଣ ଯୋଉ କହିଲେ କୀଟ ନିୟନ୍ତ୍ରଣ କଥା, ଏଇ ଅର୍ଥକାରୀ ବୃକ୍ଷରେ କଣ ରୋଗ ପୋକ ହେଇଥାଏ?
0: ଯେହେତୁ ଏଇଟା ଗୋଟେ ଗଛ ବୃକ୍ଷ, ତେଣୁ ଏଥିରେ ନିଶ୍ଚିତ ଭାବରେ ପୋକ ଆଉ ରୋଗ ସବୁ ତାଙ୍କର ମୁଖ୍ୟ ଆଧାର ହେଲା ପତ୍ର ଆଉ ଇଏ, ତେଣୁ ସେମାନେ ନିଶ୍ଚିତ ଭାବରେ ଆକୁ ଆକ୍ରମଣ କରିଥାନ୍ତି। ତେଣୁ ଆପଣଙ୍କୁ ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିବ। ଏଇସବୁ ଗଛରେ ମଧ୍ୟ ରୋଗ ପୋକ ହେଇଥାନ୍ତି, ତାକୁ ପ୍ରତିରୋଧ କରିବା ପାଇଁ ଆମକୁ ଏଇସବୁ ଜିନିଷକୁ ନିଶ୍ଚିତ ଭାବରେ ଧ୍ୟାନ ଦେବାକୁ ପଡିବ।
1: ସାଧାରଣତଃ ଏଇ ଅର୍ଥକାରୀ ବୃକ୍ଷରେ କି କି ପ୍ରକାରର ରୋଗ ହେଇଥାଏ ଆଉ କି ପ୍ରକାରର ପୋକ ଦେଖାଯାଆନ୍ତି?
0: ସାଧାରଣତଃ ଆପଣଙ୍କର ୟୁକାରିପ୍ଟସ ଗଛରେ ତା ଦେହରେ ବ୍ରୁମ୍ସ ଡିଜିଜ୍ ବୋଲି ଗୋଟେ କୁହାଯାଏ, ସେଇଟା ହେଇଥାଏ। ଶାଗୁଆନ ଗଛରେ ତାର ପତ୍ରକୁ ଜାଲି କରିଦେଉଥିବା ଗୋଟିଏ କୀଟାଣୁ ଥାନ୍ତି। ଏଇସବୁ ବିଭିନ୍ନ ପ୍ରକାର ରୋଗ ପୋକ, ସବୁ ଗଛରେ କିଛି ନା କିଛି ରୋଗ ଆଉ ପୋକ ଥାନ୍ତି, ତେଣୁ ତାର ପାଇଁ ମଧ୍ୟ କିଛି ରୋଗ ପ୍ରତିରୋଧକାରୀ ଔଷଧ ଇତ୍ୟାଦି ବଜାରରେ ଉପଲବ୍ଧ ଅଛି। ସେଗୁଡ଼ିକୁ ଆପଣମାନେ ବୁଝି ତାକୁ ଉପଯୁକ୍ତ ସମୟରେ ପ୍ରୟୋଗ କଲେ ସେଥିରୁ ଆପଣମାନେ ମୁକ୍ତି ପାଇପାରିବେ।
1: ଆଚ୍ଛା, ଏଇ ରୋଗ ପୋକ ନ ହେବା ପାଇଁ ପ୍ରଥମରୁ ଯେତେବେଳେ ଆମେ ବୃକ୍ଷରୋପଣ କରୁଛୁ କି ଚାରା ଲଗାଉଛୁ, ସେତେବେଳେ କିଛି ତାର ପ୍ରତିରୋଧ ପାଇଁ ପଦକ୍ଷେପ ନିଆଯାଇ ପାରିବ କି?
0: ସେଥିପାଇଁ ଆପଣଙ୍କୁ କୁହାହଉଛି ଭଲ ଉଚ୍ଚମାନର ଉନ୍ନତ କିସମର ଚାରା ତାକୁ ସଂଗ୍ରହ କରିବାକୁ ପଡିବ। ସେଇ ଉଚ୍ଚମାନର ଚାରା ସଂଗ୍ରହ କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମ୍ ଥାଏ। ସେଇଭଳିଆ ସେ ଚାରା ବି ମଧ୍ୟ ପ୍ରସ୍ତୁତ କରାଯାଉଛି, ଯେମିତି ଆମର ବିଭିନ୍ନ ଶସ୍ୟ ପନିପରିବା କରାହଉଛି ଯେଉଁଥିରେ କି ତାର ରୋଗ ଆଉ ପୋକ ପ୍ରତିରୋଧ ଶକ୍ତି ଥାଏ। ସେମିତି ମଧ୍ୟ ଆପଣ ଯଦି ଗୋଟେ ସୁସ୍ଥ ଚାରା ଲଗାଇ ଭଲ ଚାରା ଲଗାଇଲେ ଆଉ ତାକୁ ଭଲ ଭାବରେ ତାକୁ ପରିଚାଳନା କଲେ ସେଥିରେ ରୋଗ ପୋକ ଲାଗିବାର ସମ୍ଭାବନା କମିଯାଇଥାଏ। ଯଦି ଆପଣ ତାକୁ ଠିକ୍ ଭାବରେ ପରିଚାଳନା ନ କରିବେ ଗଛଟି ଦୁର୍ବଳ ହେବ, ତେଣୁ ସେଥିରେ ରୋଗ ପୋକ ଲାଗିବାର ଅଧିକ ସମ୍ଭାବନା।
1: ଏଇ ଯୋଉ ଆପଣ କହିଲେ ଉତ୍ତମ ଗୁଣବତ୍ତା ଚାରା, ସେ ଉତ୍ତମ ଗୁଣବତ୍ତା ଚାରା ଆମେ କାହାକୁ କହିବା?
0: ଗୁଣବତ୍ତା ଉତ୍ତମ ଚାରା ମାନେ ଆମେ ସାଧାରଣତଃ ଏଭଳି ଚାରା କିଛି ପ୍ରସ୍ତୁତ କରିଥାଉ ଯେଉଁଗୁଡ଼ିକ ଜଲ୍ଦି ବଢ଼ିପାରୁଥିବ, ତା ସହିତ ଅଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇପାରୁଥିବ, ତା ସହିତ ମଧ୍ୟ ସେଥିରେ ରୋଗ ବା କୀଟ ପ୍ରତିରୋଧକ ଶକ୍ତି ଥିବ, ସେଇଭଳିଆ ଗଛକୁ ଆମେ ଉତ୍ତମ ଚାରା ହିସାବରେ ଗ୍ରହଣ କରିପାରିବା,
1: ସୁସ୍ଥ ହେଇଥିବ। ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ବ୍ୟବସାୟିକ ଭିତ୍ତିରେ କିପରି ଅର୍ଥକାରୀ ବୃକ୍ଷରୋପଣ କରାଯାଇ ପାରିବ?
0: ଆପଣ ବ୍ୟବସାୟିକ ଭିତ୍ତିରେ ଦେଖନ୍ତୁ, ଏଇସବୁ ବୃକ୍ଷ ଯୋଉ କହିଲି ଆପଣଙ୍କୁ ତାର ବଜାରରେ ଚାହିଦା ଅଛି। ବ୍ୟବସାୟିକ ଭିତ୍ତିରେ କରିବାକୁ ହେଲେ ଆପଣଙ୍କୁ, ଯେମିତି ମୁଁ ଆପଣଙ୍କୁ ଆଗରୁ କହିଥିଲି, ବିଭିନ୍ନ ଶିଳ୍ପ ଅନୁଷ୍ଠାନ, କାଗଜ କଳ ହେଲା ବା ପ୍ଲାଇଉଡ୍ ଇଣ୍ଡଷ୍ଟ୍ରି ହେଲା, ସେମାନେ କ'ଣ କରୁଛନ୍ତି, ଚାଷୀମାନଙ୍କ ସହିତ କଣ୍ଟ୍ରାକ୍ଟ ଫାର୍ମିଂ କରୁଛନ୍ତି, ଯାହାଦ୍ୱାରା ଚାଷୀମାନଙ୍କୁ ସେମାନେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ କିସମର ଚାରା ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି ଏବଂ ତାଙ୍କଠୁ ମଧ୍ୟ ସେମାନେ ଅନୁବନ୍ଧିତ କରି ସେହି ଗଛର ବାହାରୁଛି ଉତ୍ପାଦ ବାହାରୁଛି ତାକୁ ମଧ୍ୟ ନେଇଯାଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଯେଉଁ ଚାଷୀ ଭାଇମାନେ ଅଛନ୍ତି ସେ ତାର ଫାଇଦା ବା ଲାଭ ଉଠାଇ ପାରୁଛନ୍ତି, କିନ୍ତୁ ଏଠି ଆମର ଅନ୍ୟ ଜାଗାରେ ଏଭଳି ଗଛ କିଛି ଲଗେଇବେ ଯାହାର ବଜାରରେ ବହୁତ ଚାହିଦା ଥିବ। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି, ଉପକୂଳବର୍ତ୍ତୀ ଚାଷୀମାନେ, ଅଞ୍ଚଳ ଚାଷୀମାନେ ସେମାନେ ଝାଉଁ ଚାଷ କରୁଛନ୍ତି, ସେ ତାକୁ ଝାଉଁର ଯେଉଁ ବଲା କହୁଛନ୍ତି, ଝାଉଁ ହଉ ୟୁକାଲିପ୍ଟସ ହେଲା, ସେ ବଲାକୁ ବଲା ପ୍ରତି 200 ଟଙ୍କା ହିସାବରେ 300 ଟଙ୍କା ହିସାବରେ ବିକୁଛନ୍ତି। ଗୋଟେ ଏକର ଯଦି ସେ 1000 ଗଛ ହେଲା ଗୋଟେ ଗଛକୁ 300 ଟଙ୍କା 400 ଟଙ୍କାରେ ସେ ବିକିପାରିଲେ ଗୋଟେ ଏକରୁ 3-4 ଲକ୍ଷ ଟଙ୍କା ପାଇପାରିଲା। ତେଣୁ ଏଇଗୁଡ଼ା ସେ ବ୍ୟବସାୟିକ ଭିତ୍ତିରେ ବା ଏଇ ଭିତରେ ଚାଷ କରିପାରିବ ଯାହାର ଚାହିଦା ଲୋକାଲ ମାର୍କେଟରେ ଅଛି।
1: ଆର୍ଥିକ ସମୃଦ୍ଧି କ୍ଷେତ୍ରରେ ଏହା କେତେ ପରିମାଣରେ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହୋଇଛି ବୋଲି ଆପଣ ଭାବୁଛନ୍ତି?
0: ଲୋକଙ୍କ ଭିତରେ ଏତେ ଜାଗରୂକତା ନାହିଁ, ଯାହାଦ୍ୱାରା ଲୋକମାନେ ଭାବୁଛନ୍ତି, ଚାଷୀମାନେ ଭାବୁଛନ୍ତି ଗୋଟେ ବୃକ୍ଷକୁ ଲଗେଇଲେ ଏଇ ଗୋଟେ ଦୀର୍ଘମିଆଦି, ୟୁକାଲିପ୍ଟସ ଝାଉଁ ସୁବାବୁଲ ଲଗେଇଲେ ତାକୁ 4-5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ, ଶାଗୁଆନଟେ ଲଗେଇଲେ ତାକୁ 15-20 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡିବ, ଆକାଶିଆ ଲଗେଇଲେ 10 ବର୍ଷ ଯାଇକି ଅପେକ୍ଷା କରିବାକୁ ପଡିବ। କିନ୍ତୁ ଯେଉଁମାନେ ଏଇ ଗଛକୁ ଲଗାଉଛନ୍ତି ବା କରିଛନ୍ତି, ଆପଣ ଦେଖିବେ ବହୁତ ଚାଷୀ ଏଇଭଳି ଗଛ ଚାଷ କରୁଛନ୍ତି, ବର୍ତ୍ତମାନ ନିଜ ପଡ଼ିଆରେ ଝାଉଁ ଗଛ ଲଗାଉଛନ୍ତି ଆଉ ସେମାନେ ଏହାକୁ କରି ସଫଳ ମଧ୍ୟ ହେଉଛନ୍ତି। ସେଥିପାଇଁ ମୁଁ କହିବି ଆପଣମାନଙ୍କୁ ଯେ ଆପଣ ସବୁବେଳେ ଉନ୍ନତ କିସମର ଚାରା ଲଗାନ୍ତୁ ଆଉ ଠିକ୍ ଭାବରେ ପରିଚାଳନା କରନ୍ତୁ, ଆଉ ନିଶ୍ଚିତ ଭାବରେ ଆପଣ ଭଲ ଭାବରେ ଲାଭବାନ ହୋଇପାରିବେ।
1: ଯୋଉ ଆପଣ କହିଲେ ଯେ ବହୁତ ଲୋକ ବା ଆମର ଯୋଉ ଚାଷୀ ଭାଇମାନେ କି ଯୋଉମାନେ ଅର୍ଥକାରୀ ବୃକ୍ଷ ରୋପଣ କରିବାକୁ ଚାହୁଁଛନ୍ତି ସେମାନେ ଏତେ ସଚେତନ ନୁହନ୍ତି କି ବର୍ତ୍ତମାନ ଏତେ ଆଗେଇ ଆସୁନାହାନ୍ତି, ମାନେ ବୃକ୍ଷ ବୃକ୍ଷରୋପଣ କରିବା ପାଇଁ, ଯେହେତୁ ଏଟା ହଉଛି ଦୀର୍ଘ ମିଆଦି, ସେଥିପାଇଁ ଚାହୁଁନାହାନ୍ତି ଆପଣ ସେମାନଙ୍କୁ ସଚେତନ କରିବା ପାଇଁ, କିମ୍ବା ବନ ବିଭାଗ କି ଅଲଗା କୌଣସି ବେସରକାରୀ ସଂସ୍ଥା ଯୋଉ ଏନ୍ଜିଓ ମାନେ ଅଛନ୍ତି, ସେମାନେ କିଛି ପଦକ୍ଷେପ ନେଉଛନ୍ତି କି?
0: ହଁ, ନଉଛନ୍ତି। ଆପଣଙ୍କୁ ମୁଁ କହିଲି, ଓୟୁଡି ତରଫରୁ ଆମର କୃଷି ବିଜ୍ଞାନ କେନ୍ଦ୍ର ଅଛି। କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ସେମାନେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି, ଚାଷୀମାନଙ୍କୁ ମଧ୍ୟ କ୍ଷେତ୍ର ପ୍ରଦର୍ଶନ କରି ଦେଖେଇଥାନ୍ତି କ'ଣ କ'ଣ ଗଛ ଚାଷ କରାଯିବ, ସେଥିରେ କେମିତି ସେମାନେ

0: ଲାଭବାନ ହୋଇପାରିବେ। ସରକାର ମଧ୍ୟ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନତା କରାଉଛନ୍ତି, ତା ସହିତ ବିଭିନ୍ନ ଆପଣଙ୍କର ଯେଉଁ କହୁଛନ୍ତି ଏଇ ଯେଉଁ NGO ଅଛନ୍ତି ସେମାନେ ମଧ୍ୟ ତାଙ୍କ ସ୍ତରରେ ଚାଷୀମାନଙ୍କୁ ମଧ୍ୟ ଏଥିରେ ପ୍ରୋତ୍ସାହିତ କରୁଛନ୍ତି।
1: ଆଚ୍ଛା, ଏଇ ଯୋଉ ଅର୍ଥକାରୀ ବୃକ୍ଷରୋପଣ ପାଇଁ ଧର ଚାହିଁବେ ଗୋଟେ ଗ୍ରୁପ, ଧର ଗୋଟେ କ୍ଲବର ପିଲାମାନେ, ସେମାନେ ଯଦି ଚାହିଁବେ ଆକୁ ନେଇକି ଚାଷ କରିବା ପାଇଁ, ସେମିତି କିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି କି?
0: ସେଭଳିଆ ସୁବିଧା ନାହିଁ ଆର୍ଥିକ ସ୍ତରରେ ଏଇସବୁ ଜିନିଷ, କିନ୍ତୁ ଆମେ ଆମ ପାଖକୁ ଆସିଲେ ଆମେ ତାଙ୍କୁ ବୈଷୟିକ ଜ୍ଞାନ ଦେଇପାରିବୁ,
1: ପଥରଟା ଦେଖେଇଦେବେ,
0: ଦେଖେଇଦେବୁ କୋଉ ଚାରା ଲଗେଇ ପାରିବେ ଆଉ କୋଉଠୁ ପାଇପାରିବେ ସେ ଚାରା, ବିଭିନ୍ନ ପ୍ରକାର ଚାରା, ଖାଲି ତ ଖାଲି ଆକାଶିଆ ୟୁକାଲିପ୍ଟସ୍ ନାହିଁ, ବିଭିନ୍ନ ପ୍ରକାର ଚାରା ଲୋକ ଆଜିକାଲି ଚନ୍ଦନ ଲଗାଉଛନ୍ତି, ରକ୍ତ ଚନ୍ଦନ ଲଗାଉଛନ୍ତି, ସେ ଚାରା ବି ମଧ୍ୟ ବହୁତ ଭଲ ଭଲ ଚାରା ମିଳୁଛି, ଏମିତି ବହୁତ ପ୍ରକାର ଗଛ ଅଛି ଯୋଉଟାକି ଆମେ କହିପାରିବୁ, ଯେଉଁଥିରେ ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ।
1: ତାହେଲେ ଓଡ଼ିଶା ସରକାର ଏଇ ଚାଷ ନିମିତ୍ତ କିଛି ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି କି?
0: ଯେମିତି କହିଲି ଓଡ଼ିଶା ସରକାରଙ୍କର ହାଇଟେକ୍ ନର୍ସରୀ ଅଛି, ବିଭିନ୍ନ ଜିଲ୍ଲାରେ ହାଇଟେକ୍ ନର୍ସରୀ କରୁଛନ୍ତି, ସେ ହାଇଟେକ୍ ନର୍ସରୀରେ ବିଭିନ୍ନ ପ୍ରକାର ପ୍ରଜାତିର ଚାରା କରୁଛନ୍ତି, ସେ ଚାରା ଗୁଡ଼ିକ ମଧ୍ୟ ବହୁତ ସୁଲଭ ମୂଲ୍ୟ ବା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି, ଚାଷୀମାନେ ତାଙ୍କର ନିଷ୍ପତ୍ତି ଅନୁସାରେ ସେହି ଚାରାକୁ ବହୁତ କମ୍ ପଇସାରେ ଆଣିପାରିବେ, ମାଗଣାରେ ମଧ୍ୟ ଆଣିପାରିବେ।
1: ଆପଣ ତ ଯେମିତି କହିଲେ ଯେ ଜଣେ ଖାଲି ନେଇକି ଗଛଟାକୁ ରୋପଣ କରିଦେଲେ ବା ଲଗେଇଦେଲେ ହେବନି, ତାର କେମିତି ଯତ୍ନ ନେଇକି ଯେମିତି ଆମେ ଆମ ଛୁଆର ଯତ୍ନ ନେଉଛୁ, ସେମିତି ବୃକ୍ଷକୁ ନିଜର ପିଲା ଭାବିକି ତାର ଯତ୍ନ ନେଇକି ତାକୁ ଆମେ ଦ୍ରୁମରେ ଯଦି ପରିଣତ କରିବା, ସେ ନିଶ୍ଚୟ ଆମକୁ ଲାଭ ଦବ ଭବିଷ୍ୟତରେ। ଆପଣ ଖୁବ ସୁନ୍ଦର ଭାବରେ ଅର୍ଥକାରୀ ବୃକ୍ଷରୋପଣ ସମ୍ପର୍କରେ ସୁନ୍ଦର ସୁନ୍ଦର କଥା କହିଲେ। ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ, ଏ ଯୋଉ ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣକୁ ନେଇ ଯୋଉମାନେ ଆଜି ଆମର ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି କି ଯୋଉମାନେ ଆଗ୍ରହୀ ଅଛନ୍ତି, ସେମାନେ କେମିତି ଆହୁରି ଆଗ୍ରହ ପ୍ରକାଶ କରିବେ, ସଚେତନ ହେବେ ଆଉ ଏଇ ଅର୍ଥକାରୀ ବୃକ୍ଷରୋପଣ କରି ଆହୁରି ତାଙ୍କର ଅର୍ଥନୀତିରେ ସମୃଦ୍ଧି ପାଇଁ ଆଗେଇ ଆସିବେ?
0: ଏଥିପାଇଁ ମୁଁ କହିବି, ଲୋକମାନଙ୍କ ଭିତରେ ଯୋଉ ଭୟ ରହୁଛି ଯେ ଆମେ ଚାରା କୋଉଠୁ ପାଇବୁ, ଦ୍ୱିତୀୟରେ ହେଲା ଚାରା ଲଗେଇଲେ ଅମଳ ବହୁତ ଦିନ ପରେ ପାଇବୁ, ଏସବୁ ଜିନିଷକୁ ମାନେ ପଛରେ ପକେଇ ସେମାନେ ଆଗକୁ ବାହାରି ଆସିବା ଉଚିତ ଏବଂ ଉନ୍ନତ କିସମର ପ୍ରଜାତିର ଗଛ ଲଗାନ୍ତୁ। ତା ସହିତ ମୁଁ କହିବି, ବେଳେବେଳେ କ'ଣ ହୁଏ କି ସେମାନେ ଗଛ ଲଗାନ୍ତି, ଭାବନ୍ତି ଯେ ଆମେ 4 ବର୍ଷ 10 ବର୍ଷ 5 ବର୍ଷ ପରେ ପାଇବୁ, 10 ବର୍ଷ ପରେ ପାଇବୁ, କିମ୍ବା ଶାଗୁଆଣ୍ଟେ ଲଗେଇଲେ ଆମକୁ 15-20 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, କିନ୍ତୁ ଏଇ ଦୀର୍ଘ ସମୟ ରହିଛି, ସେମାନେ କ'ଣ କରିବେ, ଯେଉଁ ପ୍ରଥମ ଯେଉଁ କିଛି ପ୍ରାରମ୍ଭିକ ବର୍ଷରେ ସେ ଯେଉଁ ଗଛ 2 ଧାଡ଼ି ଭିତରେ କିଛି ଚାଷ ତାଙ୍କର ଶସ୍ୟ ହଉ ପନିପରିବା ହଉ ଏସବୁ ଜିନିଷ ଚାଷ କରିପାରିବେ, ଯେଉଁଥିରୁ ସେଥିରେ ସେମାନେ ପ୍ରତିବର୍ଷ କିଛି କିଛି ସେଥିରୁ ରିଟର୍ନ ଉତ୍ପାଦ ସେଥିରୁ ପାଇପାରିବେ। ତା ସହିତ ପଛକୁ ମନେକର 4-5 ବର୍ଷ ପରେ ଯେତେବେଳେ ଗଛର ଶାଖା ପ୍ରଶାଖ ମିଳିଯିବ, ସେହି ସମୟରେ ମଧ୍ୟ ସେମାନେ ଛାଇ ସହଣି ବାଲା କିଛି ଆପଣଙ୍କର ଫସଲ ଲଗେଇ ପାରିବେ, ସେ ମଝି ଜାଗାରେ ଲଗେଇ ପାରିବେ, ମାନେ ଯେମିତି ଆପଣଙ୍କ ସପୁରୀ ହେଲା କିମ୍ବା ହଳଦୀ ହେଲା, ସେସବୁ ଛାୟା ସହଣୀ ଶକ୍ତି ତାଙ୍କର ଥାଏ, ତେଣୁ ସେଇସବୁ ଟିକେ ଗଛ ବଢ଼ିଗଲା ପରେ ପଛରେ ସେଇସବୁ ଗଛ ମଧ୍ୟ ଧାଡ଼ି ମଧ୍ୟରେ ଲଗେଇ ସେ ଗଛ ଅମଳ ପାଇପାରିବେ। ତେଣୁ ଆପଣ ଖାଲି ଗୋଟିଏ ଜାଗାରୁ 4 ବର୍ଷ ପରେ ହଉ କିମ୍ବା ଆପଣଙ୍କର 10 ବର୍ଷ ପରେ ହଉ ବା 15 ବର୍ଷ ପରେ ହଉ, ଗଛ ତ କାଠରୁ କିଛି ଅମଳ ପାଇଲେ ସେଥିରୁ ପାଇବେ, ତା ସହିତ ଆପଣ ମଧ୍ୟ ପ୍ରତିବର୍ଷ ଏଇଭଳି ଚାଷ କରିକି ଯୋଉ ଅମଳ ପାଇବା କଥା ପାଇପାରିବେ, ଯଦିଓ କିଛି ପରିମାଣରେ କମିଯିବ ଆପଣ ଯେହେତୁ ଗଛ ଲଗାଇଛନ୍ତି ସେଥିରେ କିଛି ଜାଗା ପଳେଇଛି, କିନ୍ତୁ ଆପଣ ଯାହା ପାଉଥିଲେ ତାର 50-75% ଏଇ ଶସ୍ୟରୁ ବା ପନିପରିବାରୁ ବା ଏଭଳି ଅର୍ଥକାରୀ ଫସଲରୁ ଆପଣ ପାଇପାରିବେ ପ୍ରତିବର୍ଷ।
1: ଯାହା ସାର୍, ଆଜି ଯୋଉ ଆମର ଆଲୋଚନାର ବିଷୟ ଥିଲା ଆର୍ଥିକ ସମୃଦ୍ଧି ପାଇଁ ବ୍ୟବସାୟିକ ଭିତ୍ତିରେ ଅର୍ଥକାରୀ ବୃକ୍ଷରୋପଣ, ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସୁନ୍ଦର ଭାବରେ ବୁଝେଇକି କହିଲେ। ଯୋଉ ଶ୍ରୋତା ବନ୍ଧୁମାନେ ବା ଚାଷୀ ଭାଇମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ସେମାନେ ଯଦି ଏଇ ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଚାହୁଁଥିବେ, କିପରି ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନର୍ସରୀ, ହାଇଟେକ୍ ନର୍ସରୀ, ବେସରକାରୀ ନର୍ସରୀ ଅଛି, ତାଙ୍କ ପାଖରୁ ସେ ଉତ୍ତମ ମାନର ବୃକ୍ଷ ବା ଚାରା ଆଣିକିରି ଘରେ ଚାଷ କରିକି ଲାଭବାନ ହୋଇପାରିବେ? ଯାହା ହଉ ସାର୍, ଆପଣ ଖୁବ ସୁନ୍ଦର ଭାବରେ ଏସବୁ ସମ୍ପର୍କରେ ବୁଝିକିରି କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ଆମ ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ ଏତେ ଚାଉଳ
1: କୋଉଠୁ ଆଣିଲୁ? କିଏ ଦେଲା?
3: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
5: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
6: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
5: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
6: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
5: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
6: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
5: ବିକାଶର ଧାରା ଓଡ଼ିଶା ସାରା।
7: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
8: ହଁ ଭାଇ, କାରେ ଚାଲ ହଉ,
9: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
8: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
9: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
8: କେଠେ ମିଳୁଛି ଏତେ ସୁବିଧା?
9: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
10: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
8: ତାହେଲେ ଯିବା ନା କି କହୁଛ?
9: ଚାଲ।
11: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
9: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
11: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
9: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
11: ତାହେଲେ ତ ବଢିଆ କଥା।
9: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
7: ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟି ମେନି ପ୍ୟାର କ୍ୟା ଚଳଚ୍ଚିତ୍ରର କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ମେ ମାସରୁ ଆରମ୍ଭ କରି ନଭେମ୍ବର ମାସ ପର୍ଯ୍ୟନ୍ତ ଆମେ ଓଡ଼ିଶାବାସୀ ବେଶ ଚିନ୍ତାରେ ରହିଥାଉ। ଟିଭି ରେଡ଼ିଓର ନ୍ୟୁଜ୍କୁ କାନ ଡେରିଥାଉ, କେତେବେଳେ ପାଣିପାଗ ବିଭାଗ ଜଣାଇବେ ଲଘୁଚାପଟିଏ ବାତ୍ୟାର ରୂପ ନେଉଛି ବୋଲି। ଶ୍ରୋତାବନ୍ଧୁ, ବିଗତ କେତେ ବର୍ଷ ଭିତରେ ଓଡ଼ିଶା ଅନେକ ଗୁଡ଼ିଏ ବାତ୍ୟାକୁ ସାମ୍ନା କରିଛି। ସୁପର ସାଇକ୍ଲୋନର ଯନ୍ତ୍ରଣାର କ୍ଷତ ଭରି ନଥିବା ବେଳେ ଫାଇଲିନ, ହୁଦହୁଦ, ତିତ୍ଲି, ଫୋନି, ଅମ୍ଫନ ଇତ୍ୟାଦି ଗୋଟିଏ ପରେ ଗୋଟିଏ ବାତ୍ୟା ଆମ ରାଜ୍ୟକୁ ଅତି ଭୟଙ୍କର ଭାବରେ ପ୍ରଭାବିତ କରିଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି, ତେଣୁ ବାତ୍ୟା ହେବାକୁ ଅଛି ବୋଲି ସମ୍ବାଦ ଶୁଣିବା ମାତ୍ରେ ସମସ୍ତ ସାଧାରଣ ଜନତା ବିବ୍ରତ ହୋଇପଡ଼ନ୍ତି ଓ ଜୀବନଯାତ୍ରା ଭୀଷଣ ଭାବରେ ପ୍ରଭାବିତ ହୋଇଥାଏ। ଶ୍ରୋତାବନ୍ଧୁ, ଆପଣମାନେ ଲକ୍ଷ୍ୟ କରିଥିବେ ବିଗତ 10 ବର୍ଷ ମଧ୍ୟରେ ବାତ୍ୟାର ପ୍ରକୋପ ଆମ ଦେଶରେ ବଢ଼ି ଚାଲିଛି। ଭାରତର ପଶ୍ଚିମ ଉପକୂଳରେ ଥିବା ଆରବ ସାଗର ଓ ପୂର୍ବ ଉପକୂଳରେ ଥିବା ବଙ୍ଗୋପସାଗର ଏହି ବାତ୍ୟାର ପେଣ୍ଠ ପାଲଟି ଗଲେଣି। ମନରେ ସ୍ୱତଃ ପ୍ରଶ୍ନ ଆସେ, ଏଇ କିଛି ବର୍ଷ ଧରି କାହିଁକି ଆମ ଦେଶରେ ବାତ୍ୟା ବିତ୍ପାତ ବଢ଼ି ଚାଲିଛି। ସେଥିପାଇଁ ଶ୍ରୋତାବନ୍ଧୁ, ଆମେ ଆଜି ଆମ କାର୍ଯ୍ୟକ୍ରମରେ ଏହି ବାତ୍ୟା ଉତ୍ପତ୍ତିର କାରଣ ଏବଂ ଏଥିରୁ ସୁରକ୍ଷା ସମ୍ପର୍କିତ ଏକ ବୈଜ୍ଞାନିକ ତଥ୍ୟଭିତ୍ତିକ ଆଲୋଚନାଟିଏ ଆପଣମାନଙ୍କ ପାଇଁ ପ୍ରସ୍ତୁତ କରିଅଛୁ। ଶ୍ରୋତାବନ୍ଧୁ, ବାତ୍ୟା ବା ସାଇକ୍ଲୋନ ଓଡ଼ିଶାର ଚିର ସହଚର, ଉପକୂଳ ଓଡ଼ିଶାର ଦୁଃଖ ହେଉଛି ଏହି ବାତ୍ୟା। ବାତ୍ୟାର ଇଂଲିଶ ଶବ୍ଦ ହେଉଛି ସାଇକ୍ଲୋନ। ଏହି ସାଇକ୍ଲୋନ ଶବ୍ଦଟି ଜଣେ ଇଂରେଜୀ ନାବିକ ହେନେରି ପେଡିଂଟନ୍ ଏକ ଗ୍ରୀକ୍ ଶବ୍ଦ ସାଇକ୍ଲୋସ୍ରୁ ଉଦ୍ଧାର କରି ସାଇକ୍ଲୋନ ଦେଇଥିଲେ, ଯାହାର ଅର୍ଥ ହେଉଛି ଗୁଡ଼େଇ ହୋଇଥିବା ସାପ। ପେଡିଂଟନ୍ କଲକାତାର ଭୂତତ୍ତ୍ୱ ସଂଗ୍ରହାଳୟର ସଂରକ୍ଷକ ଥିବାବେଳେ 1848 ତାଙ୍କ ରଚିତ ପୁସ୍ତକ ଜଳବାୟୁ ବିଜ୍ଞାନରେ କ୍ରାନ୍ତୀୟ ଝଡ଼ ଓ ଘୂର୍ଣ୍ଣିବାତ୍ୟାରେ ବିଭିନ୍ନ କ୍ରାନ୍ତୀୟ ବାତ୍ୟା ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। କ୍ରାନ୍ତୀୟ ବାତ୍ୟା ଅର୍ଥାତ୍ ଟ୍ରପିକାଲ ସାଇକ୍ଲୋନ, ଯାହାକି ଆମ ଦେଶର ଏକ ସାଧାରଣ କଥା। ବାତ୍ୟା ହେଉଛି କ୍ରାନ୍ତୀୟ ମହାସାଗରରେ ସୃଷ୍ଟି ହେଉଥିବା ଏକ ତୀବ୍ର ଚକ୍ରବତ୍ ଝଡ଼, ଯାହାକି ବାୟୁମଣ୍ଡଳର ଲଘୁଚାପ, ତୀବ୍ର ପବନ ଓ ମୂଷଳ ବର୍ଷା ସହିତ ସଂଯୁକ୍ତ ହୋଇଥାଏ। ଆଟ୍ଲାଣ୍ଟିକ୍ ମହାସାଗରରେ ଏହି ବାତ୍ୟାକୁ ହରିକେନ୍, ପ୍ରଶାନ୍ତ ମହାସାଗରରେ ଏହାକୁ ଟାଇଫୁନ୍, ଅଷ୍ଟ୍ରେଲିଆରେ ଉଇଲେ ଓ ଭାରତ ମହାସାଗରରେ ଏହାକୁ କ୍ରାନ୍ତୀୟ ବାତ୍ୟା ବା ସାଇକ୍ଲୋନ ରୂପରେ ନାଁ ଦିଆଯାଇଛି। ଯଦି ପବନର ବେଗ 150-250 କିଲୋମିଟର ବେଗରେ ବହେ, ଦୈନିକ ପ୍ରବଳ ବର୍ଷା 20-30 ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥାଏ, ବେଳେବେଳେ

ଘଣ୍ଟାକୁ 10 ସେଣ୍ଟିମିଟର ବେଗରେ ପବନ ବହେ। ଝଡ଼ର ତରଙ୍ଗ 3 ରୁ 5 ମିଟର ଉଚ୍ଚ ହୋଇ ଅଭ୍ୟନ୍ତରକୁ ଧସେଇ ପଶିଆସେ ଓ ସମୁଦ୍ର ଉପକୂଳର ତାପମାତ୍ରା 28 ଡିଗ୍ରୀ ସେଲସିୟସରୁ ଅଧିକ ଥାଏ, ତେବେ ତାହା ଭୟାନକ ବାତ୍ୟାର ରୂପ ଧାରଣ କରିଥାଏ। ସାଧାରଣତଃ ମୌସୁମୀ ପରବର୍ତ୍ତୀ କାଳରେ ଅଧିକାଂଶ ବାତ୍ୟା ହେବା କଥା, କିନ୍ତୁ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ତୀବ୍ର ଭୂମଣ୍ଡଳୀୟ ଉଷ୍ମୀକରଣ ପ୍ରଭାବରେ ଏବେ ପ୍ରାକ୍ ମୌସୁମୀ ବାତ୍ୟା ଅଧିକ ଦେଖାଯାଉଛି। ଶ୍ରୋତା ବନ୍ଧୁ, ଏବେ ଜାଣିବା ବାତ୍ୟାର ଶ୍ରେଣୀ ବିଭାଗ ସମ୍ପର୍କରେ। ବିଗତ 50 ବର୍ଷ ମଧ୍ୟରେ ଭାରତରେ 170ରୁ ଅଧିକ ଛୋଟବଡ଼ ବାତ୍ୟା ଆସିଛି ଓ ଏହା 14 କୋଟି ଲୋକଙ୍କୁ ସିଧାସଳଖ ଭାବରେ କ୍ଷତି ପହଞ୍ଚାଇଛି। ସଫିର ସିମ୍ପସନ୍ ହରିକେନ୍ ସ୍କେଲରେ ବାତ୍ୟା ପବନର କିଲୋମିଟର ପିଛା ବେଗ ଅନୁସାରେ ସାମାନ୍ୟ ବାତ୍ୟାର ବେଗ ହେଉଛି ଘଣ୍ଟା ପ୍ରତି 33 କିଲୋମିଟର, ତୀବ୍ର ବାତ୍ୟାର ବେଗ ହେଉଛି ଘଣ୍ଟା ପ୍ରତି 47 କିଲୋମିଟର ଏବଂ ଅତି ତୀବ୍ର ବାତ୍ୟାର ବେଗ ହେଉଛି ଘଣ୍ଟା ପ୍ରତି 63 କିଲୋମିଟର। କିନ୍ତୁ ଅତି ଭୀଷଣ ଏବଂ ତୀବ୍ର ବାତ୍ୟାର ବେଗ ହେଉଛି ଘଣ୍ଟା ପ୍ରତି 119 କିଲୋମିଟର। ସେହିପରି ମହାବାତ୍ୟାର ବେଗ ହେଉଛି ଘଣ୍ଟା ପ୍ରତି 220 କିଲୋମିଟରରୁ ଅଧିକା। ପ୍ରତିବର୍ଷ ଭାରତ କରାଳ ବାତ୍ୟାର ମହାବିପତ୍ତିର ସମ୍ମୁଖୀନ ହେଉଛି। ଏଥିସହିତ ତୀବ୍ର ପବନ ଏବଂ ମୂଷଳ ଧାରାରେ ବର୍ଷା ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟାଉଛି। ଜାତିସଂଘର ରିପୋର୍ଟ ଅନୁସାରେ ବାତ୍ୟା ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଭାରତରେ ବିଗତ 5 ଦଶନ୍ଧିରେ 1,40,000 ଲୋକଙ୍କ ଜୀବନ ନେବା ସହିତ ବିଗତ 20 ବର୍ଷରେ $79,000 କୋଟି ଆର୍ଥିକ କ୍ଷତି କରିଛି, ଯାହାକି ବାର୍ଷିକ ଜାତୀୟ ଆୟର 2.23% ଅଟେ। ବିଶ୍ୱ ବ୍ୟାଙ୍କର ଏକ ଆକଳନ ଅନୁସାରେ ଭାରତର 21ଟି ରାଜ୍ୟ ପ୍ରତ୍ୟକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ବିପଦ ସଂକୁଳିତ ଶ୍ରେଣୀଭୁକ୍ତ, ସେଥିମଧ୍ୟରୁ ଆମ ଓଡ଼ିଶା ଅନ୍ୟତମ। ସମଗ୍ର ସ୍ଥଳଭାଗର 55% ଭୂକମ୍ପ ସଂକୁଳ, 8% ବାତ୍ୟା ଓ 5% ବନ୍ୟା ପାଇଁ ବିପଦପୂର୍ଣ୍ଣ ଅଟେ। ବିଶ୍ୱର 50ଟି ଅତ୍ୟନ୍ତ ବିପଦ ସଂକୁଳ ସହର ମଧ୍ୟରେ ଭାରତର 4ଟି ପ୍ରମୁଖ ସହର ଅନ୍ତର୍ଭୁକ୍ତ। ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ ଓ କୋଲକାତା ଏଥିରେ ରହିଅଛି। ଆଣ୍ଡାମାନ ନିକୋବର ଓ ଲାକ୍ଷାଦ୍ୱୀପ ପୁଞ୍ଜକୁ ମିଶାଇ ଭାରତର ସମୁଦାୟ 7,516.6 କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ରହିଅଛି। ଏହା 9ଟି ରାଜ୍ୟ ଓ 4ଟି କେନ୍ଦ୍ରଶାସିତ ଅଞ୍ଚଳକୁ ଛୁଇଁଛି। ବଙ୍ଗୋପସାଗରୀୟ ପୂର୍ବ ଉପକୂଳରେ ଓଡ଼ିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଓ ଆରବ ସାଗର ସ୍ଥିତ ପଶ୍ଚିମ ଉପକୂଳରେ ମହାରାଷ୍ଟ୍ର, ଗୁଜରାଟ, କେରଳ, ଆଣ୍ଡାମାନ ଓ ଲାକ୍ଷାଦ୍ୱୀପ ଆଦି କ୍ରାନ୍ତୀୟ ବାତ୍ୟା ନିମନ୍ତେ ବହୁମାତ୍ରାରେ ବିପଦ ସଂକୁଳ ରାଜ୍ୟ। ଉଭୟ ଉପକୂଳରେ ବାର୍ଷିକ ହାରାହାରି 7ଟି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇଥାଏ, ପୂର୍ବ ଉପକୂଳରେ ମେ ଓ ନଭେମ୍ବର ମାସରେ, ସେହିପରି ପଶ୍ଚିମ ଉପକୂଳରେ ଜୁନ୍ ଓ ନଭେମ୍ବର ମାସରେ ସର୍ବାଧିକ ବାତ୍ୟା ସଂଘଟିତ ହୋଇଥାଏ। ଭାରତ ମହାସାଗରରେ ହେଉଥିବା କ୍ରାନ୍ତୀୟ ବାତ୍ୟା ଅଧିକ ଉଗ୍ର ରୂପ ନେଇଥାଏ ଏବଂ ବହୁ କ୍ଷୟକ୍ଷତି ଘଟାଇଥାଏ। ଶ୍ରୋତା ବନ୍ଧୁ, ନିକଟ ଅତୀତରେ ଆରବ ସାଗରରେ ସୃଷ୍ଟ ଅତ୍ୟନ୍ତ ପ୍ରଚଣ୍ଡ ଘୂର୍ଣ୍ଣିଝଡ଼ ତାଉତେ ଭାରତର ପଶ୍ଚିମ ଉପକୂଳରେ ମାଡ଼ ହୋଇ ବହୁ କ୍ଷୟକ୍ଷତି ଘଟାଇବା ସହ ଜୀବନ ମଧ୍ୟ ନେଇଛି। ସମଗ୍ର ଦେଶ ଯେତେବେଳେ କରୋନାର ତାଡ଼ନାରେ ଜର୍ଜରିତ, ସେତେବେଳେ ବାତ୍ୟା ତାଉତେ ତା'ର ତାଣ୍ଡବ ରୂପ ବୋଝ ଉପରେ ନଳିତା ବିଡ଼ା ସଦୃଶ। 2020 ମସିହାରେ ତାଉତେର ନାମକରଣ ମ୍ୟାମାର କରିଥିଲା, ଯାହାର ଅର୍ଥ ବର୍ମା ଭାଷାରେ ଗେକ, ଯାହାକି ଏକ ପ୍ରଭେଦ ସୂଚକ ଝିଟିପିଟିର ସ୍ୱର। 2000 ମସିହାରେ ଓମାନର ରାଜଧାନୀ ମାସ୍କଟଠାରେ ହୋଇଥିବା ଅନ୍ତର୍ଜାତୀୟ ଜଳବାୟୁ ସଂସ୍ଥାନର 27ତମ ଅଧିବେଶନରେ ବାତ୍ୟାର ନାମକରଣ କରିବା ପାଇଁ ନିୟମ ତିଆରି ହୋଇଥିଲା। ସେହି ନିୟମ ଅନୁସାରେ ଉତ୍ତର ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରରେ ହେଉଥିବା ବାତ୍ୟାର ନାମକରଣ ଦାୟିତ୍ୱ 8ଟି ଦେଶ ଯଥା ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ମିଆଁମାର, ମାଲଦ୍ୱୀପ, ଓମାନ ଓ ଥାଇଲାଣ୍ଡ ପ୍ରତ୍ୟେକ 8ଟି ଲେଖାଏଁ 64 ବାତ୍ୟାର ନାମକରଣ କରିଛନ୍ତି। ଅମ୍ଫନ ବାତ୍ୟା ହେଉଛି ଏହି ତୋଫାନ ନାମକରଣ।

0: ଚିର ଶେଷ ନାମ। ଶ୍ରୋତାବନ୍ଧୁ, ବିଗତ ତିନି ବର୍ଷ ହେଲା ଆରବ ସାଗର ଉପକୂଳରେ କ୍ରମାଗତ ବାତ୍ୟା ଚିନ୍ତାର କାରଣ ହୋଇଛି। କ୍ରାନ୍ତୀୟ ବାତ୍ୟା ବା ଟ୍ରପିକାଲ ସାଇକ୍ଲୋନ ବଙ୍ଗୋପସାଗର ଏବଂ ଆରବ ସାଗରର କେନ୍ଦ୍ରସ୍ଥଳ ହୋଇଛି। ଏହି କ୍ରାନ୍ତୀୟ ବାତ୍ୟା ସମୁଦ୍ରର ଗରମ ଜଳରୁ ଶକ୍ତି ଆହରଣ କରିଥାଏ। ଏହି କାରଣରୁ ଏହା 28 ଡିଗ୍ରୀ ସେଲସିୟସରୁ ଅଧିକ ଥିବା ଅଞ୍ଚଳରେ ସୃଷ୍ଟି ହୁଏ। ବଙ୍ଗୋପସାଗରର ତାପମାତ୍ରା ସର୍ବଦା 28 ଡିଗ୍ରୀ ସେଲସିୟସରୁ ଅଧିକ ରହେ, କିନ୍ତୁ ଆରବ ସାଗରରେ ଏହାଠାରୁ 1-2 ଡିଗ୍ରୀ କମ୍ ତାପମାତ୍ରା ରହିଥାଏ। ତେଣୁ ଅଧିକ ବାତ୍ୟା ସାଧାରଣତଃ ବଙ୍ଗୋପସାଗର ଉପକୂଳରେ ହୋଇଥାଏ। ଏତତ୍ପତିତ ବଙ୍ଗୋପସାଗର ଉପକୂଳ ସାଧାରଣତଃ ଓସାରିଆ ହୋଇଥିବା ବେଳେ ଆରବ ସାଗର ଉପକୂଳ ଆକୃତି ସଂକୀର୍ଣ୍ଣ, ଯାହାକି ପବନର ଗତିକୁ ବଙ୍କେଇ ପାରିନଥାଏ ଏବଂ ଏହା ଅତି ତୀବ୍ର ରୂପ ଧାରଣ କରିଥାଏ। ଶ୍ରୋତାବନ୍ଧୁ, ଏଠାରେ ଏକ ସୂଚନା ଦେଉଛି, ପୃଥିବୀରେ ହୋଇଥିବା 36 ଅତ୍ୟନ୍ତ ଘାତକ କ୍ରାନ୍ତୀୟ ବାତ୍ୟା ମଧ୍ୟରୁ 27 କେବଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। ଶ୍ରୋତାବନ୍ଧୁ, ବୈଜ୍ଞାନିକଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଓ ଭୂ ଉତ୍ତାପ ବୃଦ୍ଧି ଯୋଗୁଁ ପଶ୍ଚିମ ଉପକୂଳରେ ଅଧିକ ବାତ୍ୟା ଦେଖାଯାଉଛି। ଏଠାରେ ଦେଖାଯାଉଛି ଯେ ବିଗତ ଶତକରୁ ଆରବ ସାଗରର ତାପମାତ୍ରା ବଢ଼ି ଚାଲିଛି ଓ ଅଧିକାଂଶ ସମୟରେ ବାତ୍ୟା ସୃଷ୍ଟି ପାଇଁ ଆବଶ୍ୟକୀୟ ଉତ୍ତାପ ମିଳୁଛି। ଉତ୍ତପ୍ତ ଜଳବାୟୁ ପ୍ରଭାବରେ ବାଷ୍ପ ମଧ୍ୟରେ ତାପ ପ୍ରବାହ ପରିଚାଳନ, ଅତ୍ୟଧିକ ବର୍ଷା ଓ ତୀବ୍ର ଝଡ଼ ତୋଫାନ ସୃଷ୍ଟି ହେଉଛି। ବିଗତ ଦଶନ୍ଧି ଅପେକ୍ଷା ଆରବ ସାଗରର ତାପମାତ୍ରା 1.4 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଏହା ଆରବ ସାଗରରେ ହେଉଥିବା ବାତ୍ୟାର ବାରମ୍ବାରତା ଓ ତୀବ୍ରତା ବୃଦ୍ଧିରେ ସହାୟକ ହେଉଛି। ଆରବ ସାଗରର ଜଳବାୟୁ ପରିବର୍ତ୍ତନ ହେତୁ ମଧ୍ୟ ଭାରତରେ ପ୍ରବଳ ବର୍ଷା ହେଉଛି, ଯାହାକି ବନ୍ୟାର କାରଣ ବନିଛି। ମହାରାଷ୍ଟ୍ରର ପୁନେସ୍ଥିତ ଜଳବାୟୁ ସଂସ୍ଥାନର ଜଳବାୟୁ ଗବେଷଣା ଓ ସେବା ବିଭାଗର ମୁଖ୍ୟ କେଏସ୍ ହସ୍ଲିକରଙ୍କ ମତରେ ବିଗତ 150-200 ବର୍ଷର ଜଳବାୟୁ ପରିସଂଖ୍ୟାନ କହୁଛି, ଭାରତର ସମୁଦାୟ ବାତ୍ୟାର 4 ଭାଗ ବଙ୍ଗୋପସାଗରରେ ଓ 1 ଭାଗ ଆରବ ସାଗରରେ ହୋଇଛି। ଶ୍ରୋତାବନ୍ଧୁ, ବାତ୍ୟାଠାରୁ ସୁରକ୍ଷା ପାଇବାର ମୁଖ୍ୟ ଉପାୟ ହେଉଛି ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ପରିବେଶ ସୁରକ୍ଷା ଏକାନ୍ତ ଜରୁରୀ। ସେହିପରି ଉପକୂଳ ଓ ତଟବର୍ତ୍ତୀ ଅଞ୍ଚଳରେ ଥିବା ହେନ୍ତାଳ ବଣର ସୁରକ୍ଷା ନିହାତି ଆବଶ୍ୟକ। ବିଗତ 100 ବର୍ଷରେ ବାତ୍ୟା ପ୍ରତିରୋଧ କରୁଥିବା ଉପକୂଳ ଅଞ୍ଚଳର 40% ହେନ୍ତାଳ ବଣ ନଷ୍ଟ ହୋଇଛି, ଯାହାର ପରିଣତି ଏହି ବାତ୍ୟା। ଶ୍ରୋତାବନ୍ଧୁ, ଟ୍ରପିକାଲ ସାଇକ୍ଲୋନର ସଂଖ୍ୟାରେ ବୃଦ୍ଧି ପୃଥିବୀକୁ ଧ୍ୱଂସ ମୁଖକୁ ଟାଣି ନେଉଛି। ଏଥିପାଇଁ ସନ୍ତୁଳିତ ପରିବେଶ ଏକାନ୍ତ ଅପରିହାର୍ଯ୍ୟ। ଆସନ୍ତୁ ସେଥିପ୍ରତି ସଚେତନ ହେବା ଓ ଏହାର ସୁରକ୍ଷା ଦିଗରେ କାର୍ଯ୍ୟ କରିବା, ତେବେ ଯାଇ ଏହି ବାତ୍ୟାର ପ୍ରକୋପରୁ ଉଦ୍ଧାର ପାଇପାରିବା। ଆଜିର ବିଜ୍ଞାନବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ବାତ୍ୟା ଉତ୍ପତ୍ତିର କାରଣ ଏବଂ ଏଥିରୁ ସୁରକ୍ଷା ସମ୍ପର୍କିତ ଏକ ଆଲୋଚନାଟିଏ ଶୁଣିଲେ। ପ୍ରସ୍ତୁତି ଓ ଉପସ୍ଥାପନାରେ ମୁଁ ସ୍ମିତା ଦାସ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ୍ 757002। ରହୁଛି, ନମସ୍କାର।
1: ଶେଷ ହେଲା ବିଜ୍ଞାନବାର୍ତ୍ତା। ରଚନା ତଥା ଉପସ୍ଥାପନାରେ ଥିଲେ ସ୍ମିତା ଦାସ। ଆକାଶବାଣୀ ବାରିପଦା।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏ କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଆ ଅବ୍ଲଡ଼ ଚଲେ।

ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆଜି ଏ କ୍ରମରେ ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଆ ଅବ୍ ଲଡ଼୍ ଚଲେ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:00।